ଆକାଶବାଣୀ ବାରିପଦା ଆଜି ଶୁକ୍ରବାର 1948 ଶତାବ୍ଦୀର ଜ୍ୟେଷ୍ଠ ଏକ ଦିନ ତଦନୁସାରେ ଇଂରାଜୀ 2026 ମସିହା ମେ ମାସର 22 ତାରିଖ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ଷ୍ଟୁଡିଓ ଗଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ଏଥରର ଭକ୍ତି ଗୀତଟି ଶୁଣନ୍ତୁ, ଦୁଃଖୀଶ୍ୟାମ ତ୍ରିପାଠୀଙ୍କ ରଚନାରେ ଗାଇଛନ୍ତି, ଦୁଃଖୀଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ ଗାଇଛନ୍ତି ଭୀମ ଭୋଇଙ୍କ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟିରେ କଣ୍ଠଦାନ କରିଛନ୍ତି ଶିଳ୍ପୀ ସଙ୍ଗୀତା ଗୋସାଇଁ, କଣ୍ଠରେ ତାଙ୍କର ଅନ୍ନପୂର୍ଣ୍ଣା ନନ୍ଦଙ୍କ ରଚନା।

0: ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ
1: ନିବେଦନ କରିଛନ୍ତି କବି ପ୍ରସାଦ ମିଶ୍ର।

ସହନଶୀଳତା ଗୋଟିଏ ମହାନ ଆଧ୍ୟାତ୍ମିକ ଭାବଧାରା ଏବଂ ଗୁଣ। ଅନ୍ୟମାନଙ୍କର ମତାମତ ଏବଂ ଭାବଧାରାକୁ ଗ୍ରହଣ ନକଲେ ମଧ୍ୟ ଆମେ ଧୈର୍ଯ୍ୟର ସହିତ ଶୁଣିବା ଏବଂ ବିଚାର କରିବା ଆବଶ୍ୟକ। ସଂସ୍କୃତରେ କୁହାଯାଇଛି, ନାନା ମୁନିନାମ ମତୟୋର ବିଭିନ୍ନା ନାଶୋ ମୁନିର ଯଶ ମତମ ନ ଭିନ୍ନମ, ଅର୍ଥାତ୍ ବିଭିନ୍ନ ଚିନ୍ତାଶୀଳ ଜ୍ଞାନୀ ଲୋକମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି। ଏପରିକି ଯିଏ ଭିନ୍ନ ମତଟିଏ ନ ଦେଉଛି ସେ କିଛି ଭାବୁନାହିଁ, ଚିନ୍ତା କରୁନାହିଁ ବୋଲି ଭାବିବା ଆମର ଉଚିତ। ଭିନ୍ନ ମତ ଜ୍ଞାନ ପାଣ୍ଡିତ୍ୟ ଓ ସ୍ୱାଧୀନ ଚେତାର ପ୍ରତୀକ। ଏହାର ଅର୍ଥ ନୁହେଁ ଯେ ଆମେ କଥା କଥାରେ ଭିନ୍ନ ମତାମତ ପାଇଁ କଳହ ସୃଷ୍ଟି କରିବା। ବିଚାର ବିମର୍ଶ କରିବା ହିଁ ବୁଦ୍ଧିମତାର କାର୍ଯ୍ୟ, କାରଣ ଆମେ ସମସ୍ତେ ଆମର ଜ୍ଞାନ ଶିକ୍ଷା ଏବଂ ବିଚାରରେ ସୀମିତ। କେବଳ ଭଗବାନ ହିଁ ସର୍ବଜ୍ଞ ଏବଂ ଅସୀମ। ଆମେ ସମସ୍ତଙ୍କର ଜ୍ଞାନ ଓ ବିଚାର ଆମର ଶିକ୍ଷା, ବଂଶ, ପରିବାର, ପରିବେଶ, ସମାଜ ଏବଂ ତଜ୍ଜନିତ ମନୋଭାବ ଦ୍ୱାରା ପ୍ରଭାବିତ ହୋଇଥାଏ। ତେଣୁ ଆମର ବିଚାର ଏବଂ ମତ ଆମର ଦୃଷ୍ଟିକୋଣରୁ ଆମକୁ ଭଲ ବା ସର୍ବୋତ୍ତମ ବୋଲି ବୋଧ ହେଉଥିଲେ ହେଁ ସାର୍ବଜନିକ ଦୃଷ୍ଟିରୁ ଅନ୍ୟମାନଙ୍କ ବିଚାରରୁ ତାହା ଯେ ସର୍ବୋତ୍କୃଷ୍ଟ ଏକଥା କହିହେବ ନାହିଁ। ଆମେ କାହିଁକି ଭିନ୍ନ ଭିନ୍ନ ମତ ପୋଷଣ କରୁ? ଏ ବିଷୟରେ ସ୍ୱାମୀ ବିବେକାନନ୍ଦ 1893 ସେପ୍ଟେମ୍ବର 15 ଦିନ କୂପମଣ୍ଡୁକର କାହାଣୀ କହି ସମସ୍ତଙ୍କୁ ଶିକାଗୋରେ ସମତ୍କୃତ କରିଦେଇଥିଲେ। ସାରା ଜୀବନ ଛୋଟିଆ କୂଅଟିରେ ବଢ଼ିଥିବା ବେଙ୍ଗଟିଏ ସମୁଦ୍ର ବା ଅନ୍ୟ କୌଣସି ଜଳାଶୟର ବିଶାଳତା, ବିସ୍ତାର ବା ଗଭୀରତା ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ, ତେଣୁ ସେ ନିଜର ଅଜ୍ଞତାରେ ଅନ୍ୟକୁ ଗ୍ରହଣ କରିପାରେ ନାହିଁ। ଏକଥା କହିବା ପରେ ଶିକାଗୋର ଧର୍ମ ମହାସଭାରେ ସ୍ୱାମୀ ବିବେକାନନ୍ଦ ଶେଷରେ ସୁନ୍ଦର ଏବଂ ଦୃଢ଼ ଭାବରେ କହିଥିଲେ, ବିବାଦ ନୁହେଁ ସହାୟତା, ବିନାଶ ନୁହେଁ ପରସ୍ପରର ଭାବଗ୍ରହଣ, ମତ ବିରୋଧ ନୁହେଁ ସମନ୍ୱୟ ଓ ଶାନ୍ତି। ଏହି ପ୍ରକାର ଚିନ୍ତାଧାରା ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ଏବଂ ଆଦର୍ଶ ହେଉ। ଆମେ କାହିଁକି ଅନ୍ୟମାନଙ୍କ ମତାମତକୁ ସହିପାରୁନାହିଁ? ଏହାର କାରଣ ମୁଖ୍ୟତଃ ଅଜ୍ଞାନ, ଅହଙ୍କାର ବା ଅସହିଷ୍ଣୁତା। ଆମେ ନିଜକୁ ସବ୍ ଜାନ୍ତା ହେ ବୋଲି ଭାବିଲେ ଅନ୍ୟମାନଙ୍କର ମତକୁ ଗ୍ରହଣ କରିପାରୁନାହିଁ। ସେଥିପାଇଁ ନିଜର ଅହଙ୍କାରକୁ ଦୂର କରି ନମ୍ରତାର ସହିତ ଅନ୍ୟର ଭାବଧାରା ଏବଂ ମତାମତକୁ ଅନ୍ତତଃ ବିଚାର କରିବା ଉଚିତ। ବିଷୟଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିବା ଉଚିତ। ଯେପରି ଗୋଟିଏ ଗିଲାସରେ ପାଣି ଅଧା ଯାଏ ଭର୍ତ୍ତି ହୋଇଛି, ତାକୁ ଦେଖିଲେ ଜଣେ ତା ଦୃଷ୍ଟିକୋଣରୁ ଅଧା ଭର୍ତ୍ତି ହୋଇଛି ବୋଲି କହିବ, ଆଉ ଜଣେ ଆଉ ଗୋଟିଏ ଦୃଷ୍ଟିକୋଣରୁ ସେହି ପାଣି ଗିଲାସକୁ ଅଧା ଶେଷ ହୋଇଗଲାଣି ବୋଲି ବି କହିପାରେ। ଏହି ସରଳ ଉଦାହରଣରୁ ଆମେ ସହଜରେ ବୁଝିପାରିବୁ ଯେ ଜିନିଷ ବା ବିଷୟ ଏକ ହୋଇଥିଲେ ମଧ୍ୟ ଦୃଷ୍ଟିକୋଣର ଭିନ୍ନତାରୁ ଭିନ୍ନ ରୂପ ବା ବିଚାର ସୃଷ୍ଟି କରିଥାଏ। ତେଣୁ ଗୋଟିଏ ଗିଲାସକୁ ଅଧା ଗିଲାସ ଭର୍ତ୍ତି ବା ଅଧା ଗିଲାସ ଖାଲି ଦୁଇଟି ଯାକ ଭାବରେ ବର୍ଣ୍ଣନା କରାଯାଇପାରେ। ଏହି ଦୃଷ୍ଟାନ୍ତରେ ଜଣକୁ ଠିକ୍ ଏବଂ ଆଉ ଜଣକୁ ଭୁଲ କହିବା ଠିକ୍ ହେବ ନାହିଁ। ଉଭୟ ଠିକ୍, କେବଳ ଦୃଷ୍ଟିକୋଣ ଏବଂ ବିଚାର ଭିନ୍ନ। ସବୁ ଧର୍ମରେ, ସବୁ ଶାସ୍ତ୍ରରେ ଏବଂ ସବୁ ସନ୍ଥ ମହାତ୍ମାମାନଙ୍କ ଜୀବନରେ ଏହି ପ୍ରକାର ସହନଶୀଳତାର ବିଚାର ରହିଛି। କୁହାଯାଇଛି ଯେ ଆମର ସବୁ ବିବାଦ କଳହ ଠିକ୍ ବା ଭୁଲ ମଧ୍ୟରେ ନୁହେଁ, ବରଂ ଗୋଟିଏ ପ୍ରକାର ଠିକ୍ ବିଷୟ ଓ ଆଉ ଗୋଟିଏ ପ୍ରକାର ଠିକ୍ ବିଷୟ ମଧ୍ୟରେ ଘଟେ। ସନ୍ଥ ଲୋକମାନଙ୍କର ବିଚାର ଅହଙ୍କାର ଶୂନ୍ୟ ହୋଇଥିବାରୁ ଏବଂ ବ୍ୟାପକ ଉଦାର ମନୋଭାବର ସୃଷ୍ଟି ହୋଇଥିବାରୁ ଅତ୍ୟନ୍ତ ସହନଶୀଳ ହୋଇଥାଏ। ସବୁ ଧର୍ମର ଅବତାରମାନଙ୍କ ଜୀବନରେ ଏହି ସହନଶୀଳତା ପ୍ରକାଶ ପାଇଥାଏ। ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ କହୁଥିଲେ, ଯତ ମତ ତତ ପଥ। ଦୁଇଟି ଗଛ ସମାନ ନୁହନ୍ତି, ଦୁଇଟି ଫୁଲ ବା ଫଳ ସମାନ ନୁହନ୍ତି, ତେବେ ଦୁଇଟି ମନୁଷ୍ୟ କାହିଁକି ବା ସମାନ ହେବେ? ତେଣୁ ବିଭିନ୍ନତାରେ ହିଁ ଆନନ୍ଦ ଏବଂ ବିଭିନ୍ନତା ହିଁ ପ୍ରକୃତିର ନିୟମ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ କବି ପ୍ରସାଦ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଶୋକାମୁନି କହିଲେ, ତପ୍ତ ବୈତରଣୀ ନଦୀରେ ପଡ଼ି ଜୀବ ଛଟପଟ ହୋଇ କଷ୍ଟ ଭୋଗିବାର କଥା। ଜୀବନସାରା କରିଥିବା କର୍ମ ଅନୁସାରେ ତହିଁରେ ଫଳ ମିଳେ। ସଂସାରରୁ ତରିବା ପାଇଁ ଘୋର ତମନାଶକାରୀ ହରିଙ୍କୁ ସ୍ମରଣ କର। ସେ ଶ୍ୟାମ ସୁନ୍ଦର, ଶଙ୍ଖ ଚକ୍ର ଗଦାପଦ୍ମଧାରୀ ଚତୁର୍ଭୁଜ, ସ୍ଥିର ଆସନରେ ବସି ଯୋଗରେ ତାଙ୍କର ଗୋଟିଏ ଗୋଟିଏ ଅବୟବକୁ ଧ୍ୟାନ କରିବ, କର୍ମକୁ ତ୍ୟାଗ କରିବ। ଏହିପରି କଲେ ଜୀବର ନିସ୍ତାର ହେବ, ଆଉ କାଳ ଦଣ୍ଡିପାରିବ ନାହିଁ, ବ୍ରହ୍ମର ବ୍ରହ୍ମଲୋକରେ ସ୍ଥିତି ହେବ। ସଂସାରକର୍ତ୍ତା ବ୍ରହ୍ମା ବ୍ରହ୍ମଲୋକରେ ଥାନ୍ତି, ସେଠାରେ ଦୁଃଖ ଶୋକ ଜରା ମରଣ କି ଉଦ୍ବେଗ କିଛି

ଶୁଣୁଥିଲେ ଅତିପୁରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ଶୈଳଭମ ମହାପାତ୍ର।

0: ବିରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ କାଣ୍ଡ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପିଛା 8 ଫେରୋମନ୍ ଟ୍ରାପ୍ କିମ୍ବା ୱାଟର୍ ଟ୍ରାପ୍ ଜମିରେ ଲଗାନ୍ତୁ। ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ ପାଇଁ 15 ଲିଟର ପାଣିରେ ସ୍ପିନୋସାର୍ଡ 45% ଏସି 5.5 ମିଲିଗ୍ରାମ ନଚେତ ପ୍ରତି 1 ଲିଟର ପାଣିରେ 2 ମିଲିଗ୍ରାମ ଥାୟୋଡି କାର୍ବ 75% WPକୁ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଧଳାମାଛିକୁ ନିୟନ୍ତ୍ରଣ କରିବା ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8-10 ଅଠା ଲାଗିଥିବା ହଳଦିଆ ଜନ୍ତା ବ୍ୟବହାର କରନ୍ତୁ। ସଂକ୍ରମିତ ହେବାର ପ୍ରଥମ ଅବସ୍ଥାରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଶୋଷକ କୀଟ ସମୂହ ଯୌପୋକ ପତ୍ରଡିଆଁ ପୋକ ଉଙ୍କୁଣିଆ ପୋକ ଓ ଧଳାମାଛିର ପ୍ରତିକାର ପାଇଁ ଆବଶ୍ୟକ ମତେ 2.5 ଗ୍ରାମ ଏସିଟାମିପ୍ରିଡ୍ 20% ଏସ୍ପି କିମ୍ବା 0.2 ଗ୍ରାମ ଥାୟୋମେଥୋକ୍ସାମ୍ 25% WGକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫଳମାଛିର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 4 ଫେରୋମନ୍ ଟ୍ରାପ୍ ଲଗାନ୍ତୁ ଏବଂ 3 ସପ୍ତାହ ପରେ ଲେୟର୍କୁ ପରିବର୍ତ୍ତନ କରିଦିଅନ୍ତୁ। ଲଙ୍କାମରିଚ ଫସଲରେ ଉଙ୍କୁଣିଆ ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 8 ଅଠାଳିଆ ନୀଳ ଜନ୍ତା ଲଗାନ୍ତୁ। ରାସାୟନିକ ଉପାୟରେ ସଂକ୍ରମଣ ରୋକିବା ପାଇଁ ପ୍ରତି 5 ଲିଟର ପାଣିରେ ଏମାମିକ୍ଟିନ୍ ବେଞ୍ଜୋଏଟ୍ 5% SG 2 ଗ୍ରାମ କିମ୍ବା ଫିପ୍ରୋନିଲ୍ 5% SG 10 ମିଲିଲିଟର କିମ୍ବା ଇମିଡା କ୍ଲୋପ୍ରିଡ୍ 17.8% SL 1.5 ମିଲିଲିଟର ହିସାବରେ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଲଙ୍କା ଫସଲରେ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8 ହେଲି ଲିଓର ଲାଗିଥିବା ଫେରୋମନ୍ ଟ୍ରାପ୍ ବା ସଙ୍ଗ ଆକର୍ଷକ ଜନ୍ତା ଲଗାନ୍ତୁ ଏବଂ 3 ସପ୍ତାହ ପରେ ଏହାର ଲେୟାରକୁ ବଦଳାଇ ଦିଅନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% SC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ କାକୁଡ଼ି ଜହ୍ନି ଲାଉ କଲରା ତରଭୁଜ ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2-3 ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ଶାଗଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। 3 ବର୍ଷ ଅନ୍ତରରେ ଜମିର ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ ବା 800 ଗ୍ରାମ କାଟ୍ରାଫାଇଡ୍ରୋକ୍ଲୋରାଇଡ୍ 40% ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ। ଖରାଦିନିଆ ଭେଣ୍ଡି ଜହ୍ନି କଖାରୁ ପୋଟଳ କାଙ୍କଡ଼ କଲରା କାକୁଡ଼ି ଲାଉ ବାଇଗଣ ଲଗାନ୍ତୁ। ଖଡ଼ା ଲେଉଟିଆ ପୋଇ ଆଦି ଶାଗ ଚାଷ କରନ୍ତୁ। ଯେଉଁଠି ଅଧିକ ଗରମ ଅନୁଭୂତ ହେଉନାହିଁ ସେଠି ଅଦିନିଆ ପନିପରିବା ବିଲାତି ବାଇଗଣ ବିନ୍ ମୂଳା ଜଳବାୟୁ ଅନୁସାରେ ଚାଷ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ ସକାଳ 6:00 ବାଜି 55 ମିନିଟ୍ ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ କୃଷ୍ଣ ପ୍ରସାଦୋପାଧ୍ୟାୟ। अथ वार्ताः। प्रधानमंत्री नरेन्द्र मोदी अद्य नवदेहल्यां साइप्रस देशस्य राष्ट्रपतिना निकोस क्रिस्टो

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। 8:15ରେ ଗୀତାଞ୍ଜଳି, ଦିନ 12ରେ ଚହଲା କାର୍ଯ୍ୟକ୍ରମରେ ଆଜି ରହିଛି ଖଞ୍ଜଣୀ ଭଜନ।

ପରିବେଷଣ କରିଛନ୍ତି ଶିଳ୍ପୀ କେଶବ ଚନ୍ଦ୍ର ବେହେରା ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6ଟାରେ ଭକ୍ତି ସଙ୍ଗୀତ, 6:15ରେ ପ୍ରଚାର କରିବୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ସନ୍ଧ୍ୟା 6:30ରେ ସୂଚନା ଏବଂ ସମ୍ବାଦ କାର୍ଯ୍ୟକ୍ରମ। ରାତି 7ଟାରେ ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ଗୀତ। 7:30ରେ ଚାଷବାସ, ରାତି 8ଟାରେ ଓଡ଼ିଆ କଥାଚିତ୍ରର ଗୀତ। 8:30ରେ ସୁଗମ ସଙ୍ଗୀତ, ରାତି 8:40ରେ ପ୍ରଚାର କରିବୁ ଗୀତ ଅତୀତ କାର୍ଯ୍ୟକ୍ରମ। ରାତି 10ଟାରେ ପାଲା ରତ୍ନବୁଦ୍ଧି, ପରିବେଷଣ କରିଛନ୍ତି ଶିଳ୍ପୀ ଉଗ୍ରସେନ ପାଢ଼ୀ ଏବଂ ସାଥୀ। 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂର ସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ଶୀଘ୍ର ଏହି ଅଞ୍ଚଳରେ ସ୍କୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31 ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଦୁଇଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5,440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବାବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗ

0: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଶିଶୁଙ୍କ ଅନ୍ୟ ମନସ୍କତା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଚରିତା ମହାନ୍ତି।
1: ଅନ୍ୟମନସ୍କ ରହିବା ବା ଅତିମାତ୍ରାରେ କ୍ରିୟାଶୀଳ ହେବା ପିଲାମାନଙ୍କର ଏକ ସାଧାରଣ ସମସ୍ୟା। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ଥିଲେ ଶିଶୁ ପ୍ରାୟତଃ ଅନ୍ୟମନସ୍କ ରହେ, ଅତ୍ୟଧିକ କ୍ରିୟାଶୀଳ ଥାଏ କିମ୍ବା ହଠାତ୍ କିଛି ଗୋଟିଏ କାମ କରିବସେ ଯାହାକି ତା ବୟସର ଅନ୍ୟ ଶିଶୁଙ୍କଠାରେ ଦେଖାଯାଏ ନାହିଁ। ଏହା ଏକ ସ୍ନାୟୁଜନିତ ଆଚାର ବ୍ୟବହାରରେ ତ୍ରୁଟି ବୋଲି କୁହାଯାଇପାରେ। ଅନ୍ୟମନସ୍କ ରହୁଥିବା ଶିଶୁ ଅତି ସହଜରେ ଅନ୍ୟମନସ୍କ ହୋଇଯାଏ, ମନେ ରଖି ନ ପାରି ବହୁତ କଥା ଭୁଲିଯାଏ, ଗୋଟିଏ କାମରୁ ଧ୍ୟାନ ହଟାଇ ଆଉ ଗୋଟିଏ କାମ କରିବାରେ ଲାଗେ। ଗୋଟିଏ କାମ ମନଧ୍ୟାନ ଦେଇ କରିବା ତା ପାଇଁ କଷ୍ଟକର ହୋଇଥାଏ। ଯଦିଓ ଗୋଟିଏ ଶିଶୁର ଧ୍ୟାନ ପ୍ରତିବର୍ଷ 5 ମିନିଟ୍ କରି ବଢ଼େ ଏବଂ 3 ବର୍ଷର ଶିଶୁଟିଏ ମାତ୍ର 15 ମିନିଟ୍ ପର୍ଯ୍ୟନ୍ତ ତାର ଧ୍ୟାନ କେନ୍ଦ୍ରିତ କରିପାରିବ, ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡରରେ ପୀଡ଼ିତ ସମବୟସ୍କ ଶିଶୁର ଏକାଗ୍ରତା ତାଠାରୁ କମ୍, ତାକୁ ଦିଆଯାଇଥିବା କାମ ସେ ପୂରା କରିପାରେ ନାହିଁ। ଯେପରିକି ବିଦ୍ୟାଳୟରେ କରାଯାଉଥିବା ବା ଦିଆଯାଉଥିବା ପାଠ ସେ ସାରିପାରେ ନାହିଁ, ନୂଆ କିଛି ଶିଖିବା ତା ପାଇଁ କଷ୍ଟକର ହୋଇଥାଏ, ତା ଉଦ୍ଦେଶ୍ୟରେ କିଛି କହୁଥିଲେ ସେ ଶୁଣୁଥିବା ପରି ଜଣାଯାଏ ନାହିଁ, ସେ ପ୍ରାୟତଃ କିଛି ନା କିଛି ଭାବନାରେ ମଗ୍ନ ଥାଏ। ଅତ୍ୟଧିକ କ୍ରିୟାଶୀଳ ଥିବା ଶିଶୁ ତା ସ୍ଥାନରେ ଅଧିକ ସମୟ ବସିପାରେ ନାହିଁ, ତା ସ୍ଥାନ ଛାଡ଼ି ଏଣେତେଣେ ବୁଲୁଥାଏ ବା କୌଣସି ସ୍ଥାନରେ ଚଢ଼ାଚଢ଼ି କରୁଥାଏ, ତା ନଜରରେ ଆସୁଥିବା ସବୁ ଜିନିଷରେ ହାତ ମାରେ ବା ଖେଳେ, ଅଧିକାଂଶ ସମୟରେ ଗପ କରୁଥାଏ, କୌଣସି ଗୋଟିଏ ସ୍ଥାନରେ ବସି ଖାଇବା ପଢ଼ିବା ବା ଗପ ଶୁଣିବା ତା ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ହଠାତ୍ କିଛି କାମ କରି ବସୁଥିବା ଶିଶୁ ପ୍ରାୟତଃ ଅଧୈର୍ଯ୍ୟ ଥାନ୍ତି। ଖେଳକୁଦ କଲାବେଳେ ବା ଅନ୍ୟ କୌଣସି ଶୃଙ୍ଖଳାଗତ କାମ ହେଉଥିବା ବେଳେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିଜର୍ଡରରେ ପୀଡ଼ିତ କେତେକ ଶିଶୁ ଅନ୍ୟମନସ୍କ ଥିଲେ ମଧ୍ୟ ଚୁପଚାପ ବସି ତାର କାମ କରୁଥିଲା ପରି ଲାଗନ୍ତି, ତେଣୁ ସେମାନଙ୍କର ଏ ସମସ୍ୟା ବାପମା ବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନଜରରେ ଆସିନଥାଏ। ଏହି ସମସ୍ୟାର କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ। ଏହି ସମସ୍ୟା ଶିଶୁକୁ ପ୍ରାୟତଃ 3 ବର୍ଷରୁ 6 ବର୍ଷ ବୟସ ହୋଇଥିଲା ଭିତରେ ଜଣାପଡ଼ିଥାଏ। ତେବେ କୌଣସି ଶିଶୁକୁ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ହୋଇଛି ବୋଲି କହିବା ପୂର୍ବରୁ ତାକୁ ଅନ୍ୟ କୌଣସି ରୋଗ ହୋଇଛି କି ନାହିଁ ଯାଞ୍ଚ କରିନେବା ଆବଶ୍ୟକ। ଶିଶୁର କାନରେ ସଂକ୍ରମଣ ହୋଇଥିଲେ ବା ଶୁଣିବାରେ ଅନ୍ୟ କୌଣସି ଅସୁବିଧା ଥିଲେ ସେ ହୁଏତ ତାକୁ ଦିଆଯାଉଥିବା ନିର୍ଦ୍ଦେଶ ଶୁଣୁ ନଥାଇପାରେ, ଦେଖିବାରେ କୌଣସି ଅସୁବିଧା ଥିଲେ ସେ ହୁଏତ ଲିଖିତ ନିର୍ଦ୍ଦେଶ ପଢ଼ିପାରୁନଥିବ, ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ ହୁଏତ ତାର ଚିନ୍ତାଶକ୍ତି ବା ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବ, ବିଦ୍ୟାଳୟ ବା ଘରର ପରିବେଶ ତାକୁ ମାନସିକ ସ୍ତରରେ ସୁହାଉ ନଥାଇପାରେ। ଏସବୁ ବିଷୟରେ ତାର ପରିବାରର ସଦସ୍ୟ, ଶିଶୁର ଦେଖାଶୁଣା କରୁଥିବା ବ୍ୟକ୍ତି ବା ତାର ଶିକ୍ଷକମାନଙ୍କଠାରୁ ଜାଣିହେବ। ଶିଶୁଟିଏ କେତେଦିନ ଧରି ଏବଂ କେତେ ମାତ୍ରାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ଏହି ସମସ୍ୟା ତାର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିଛି କି ନାହିଁ ତାହା ଜାଣିବା ଆବଶ୍ୟକ। ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧୀୟ ଚିକିତ୍ସା ନାହିଁ, ଯଦିଓ ଏହାର ଲକ୍ଷଣ ଔଷଧ ଦ୍ୱାରା କିଛି ମାତ୍ରାରେ କମାଇ ଦିଆଯାଇପାରିବ। ଏହାଦ୍ୱାରା ଅତ୍ୟଧିକ କ୍ରିୟାଶୀଳ ଶିଶୁକୁ କିଛି ମାତ୍ରାରେ ଧୀରସ୍ଥିର ହୋଇ ବସିବା ପାଇଁ ଏବଂ କୌଣସି କାମରେ ମନ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ। ଶିଶୁର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାକୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିକ୍ଷା ଦିଆଯାଇପାରିବ। ତାକୁ ତା ନିଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇପାରିବ। ନିଜର କ୍ରୋଧ ସମ୍ବରଣ କରିବା, କିଛି କାମ କରିବା ପୂର୍ବରୁ ଭାବିଚିନ୍ତି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଶିଶୁଟିର ସବୁ ଜିନିଷପତ୍ର ସଠିକ୍ ସ୍ଥାନରେ ରଖିବା ଉଚିତ। ତାର ପ୍ରତିଦିନ କାର୍ଯ୍ୟକଳାପ ଯେପରିକି ସେ କେତେବେଳେ ଶୋଇବ, ଉଠିବ, ଖେଳିବାକୁ ଯିବ ବା ଘରେ ତାର ପାଠ କରିବ, ତାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରଖାଯିବା ଉଚିତ। ତା ପାଇଁ ସବୁ ନିର୍ଦ୍ଦେଶ ସହଜ ଓ ସୁବିଧାରେ ବୁଝିହେଲା ପରି ହେବା ଉଚିତ।
0: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସୁଚରିତା ମହାନ୍ତି। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ

ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମଜା ବୁରହାନ ନିହତ। ଆଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍ପରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ ଫେବୃୟାରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଙ୍କଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ୍ ସହଭାଗୀ ବୋଲି ବର୍ଣ୍ଣନା କରି ଶ୍ରୀ ରୁବିଓ କହିଛନ୍ତି, ଏହି ଗସ୍ତକାଳରେ କ୍ୱାଡ୍ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ 26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। 26 ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ସେ ଭାଗ ନେବେ। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ ଆଇବିସିଏ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ ୟୁନିୟନ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୁଜରାତସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ 3 ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଓ ଭେଷ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟର ସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର ଆର୍ଜିକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଲାଗି ସିବିଆଇର ଏକ 3-ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍ପିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ

ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ତାରିଖ ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ତାରିଖ ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ ଆଇଆର୍ସିଟିସି 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ 3 ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବ ଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ର ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୋଲିସ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜିର ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ଶ୍ରୀ ସିଂ 23 ଜୁନ୍ 2021 ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିତ୍ତିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ବର 139 କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସ୍ରେ ଗତକାଲି 8ମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ପବନ କାପୁର ଏବଂ ଫ୍ରାନ୍ସର ସଶସ୍ତ ବାହିନୀ ମନ୍ତ୍ରଣାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି ନିର୍ଦ୍ଦେଶକ ଗୁଇଲାମ ଓଲାଙ୍ଗନିୟର ଏବଂ ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁରକ୍ଷା ନିର୍ଦ୍ଦେଶକ କ୍ଲେୟର ରାଉଲିନ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ଜଳଦସ୍ୟୁ, ସଶସ୍ତ ଡକାୟତି, ସାମୁଦ୍ରିକ ଆତଙ୍କବାଦ, ନିଶା କାରବାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପର ମୁକାବିଲା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 13 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳିଆ ଖେଳା କାର୍ଯ୍ୟକ୍ରମ ପ୍ରଯୋଜନା ନାଗଭୂଷଣ ମାଝୀ ଉପସ୍ଥାପନା ଭାଦୁଚରଣ ହାସ୍ତା।

0: ᱟᱸᱡᱚᱢ ᱠᱮᱜ ᱟᱯᱮ ᱥᱮᱨᱮᱧ ᱠᱟᱛᱷᱟ ᱥᱩᱞᱩᱠ ᱰᱟᱦᱟᱨ ᱱᱚᱣᱟ ᱥᱮᱨᱮᱧ ᱠᱟᱛᱷᱟ ᱥᱟᱶ ᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ
1: ସାନ୍ତାଳି ଆଖଲା କାର୍ଯ୍ୟକ୍ରମକୁ ଆଜି ଏଇଠି ଶେଷ କରୁଛୁ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନା ଭାଦୁଚରଣ ହାଁସ୍ଦା। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ।

0: ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପସେଟ, ପାୱାର ୱିଡର, ଘାସକଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।

ଅପେକ୍ଷା ପୁଣି ତୁମ ଆସିବାର, ଅପେକ୍ଷା ପୁଣି ମୋ ନାଁ ଧରି ତୁମେ ଡାକିବାର, ଅପେକ୍ଷା ପୁଣି ତୁମକୁ ମନ ଭରି ଦେଖିବାର, ଅପେକ୍ଷା ପୁଣି ତୁମ ସହ କିଛି ନିରୋଳା ମୁହୂର୍ତ୍ତ କାଟିବାର।

ତୁମ ବିନା ଜୀଇଁବା ଅସମ୍ଭବ। ଏ ଜୀବନକୁ ନୂଆ ଅର୍ଥ ନୂଆ ପରିଚୟ ଦେଇଛ ତୁମେ। ଭଲ ପାଇବା, ହାତ ଧରି ଚାଲିବା, ସମ୍ପର୍କର ମୁହୂର୍ତ୍ତ ମହତ୍ତ୍ୱ ସବୁକିଛି ଶିଖେଇଛ ତୁମେ।

ସୁନ୍ଦରୀ ନାହିଁ କେହି ତୁମ ପରି, ତୁମକୁ ପାଇ ଧନ୍ୟ ମଣୁଛି ନିଜକୁ। ସୁନ୍ଦର ମନର ଅଧିକାରିଣୀ ତୁମେ, ତୁମ ପାଇଁ ମୋ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ଶବ୍ଦର ଅଭାବ ମୋ ପାଖରେ।

ତୁମେ ସ୍ୱର୍ଗ ମୋ ପାଇଁ, ତୁମେ ଦେବତା ମୋ ପୂଜାରିଣୀ, ତୁମେ ମୋ ଭାଗ୍ୟ, ମୁଁ ତୁମ ଅର୍ଦ୍ଧାଙ୍ଗିନୀ। ତୁମେ ଦେହ ହେଲେ ମୁଁ ଛାଇ, ମୋ ଭଲ ପାଇବା ସମର୍ପିତ ତୁମରି ପାଇଁ।

ଅମା ଅନ୍ଧାରମୟ ରାତି ହୁଏ ଚାନ୍ଦିନୀ ରାତି, ତୁମେ ଆସିଗଲେ ଅଦିନିଆ ମେଘ ବରସିଯାଏ, ତୁମେ ଆସିଗଲେ ହଠାତ୍ ସବୁକିଛି ଭଲ ଲାଗିଯାଏ, ତୁମେ ଆସିଗଲେ।

0: ᱨᱮ ᱜᱚᱦᱲᱟᱱ ᱫᱚᱠᱟᱱ, ᱢᱚᱝᱜᱚᱞᱵᱟᱨ ᱵᱟᱹᱞᱤᱰᱤᱭᱟᱹ ᱦᱟᱴ, ᱵᱩᱫᱵᱟᱨ ᱨᱟᱝᱜᱟᱢᱟᱴᱤᱭᱟᱹ ᱦᱟᱴ ᱟᱨ ᱨᱩᱭᱵᱟᱨ ᱦᱤᱞᱳᱜ ᱠᱩᱞᱤᱭᱟᱱᱟ ᱦᱟᱴ ᱨᱮ ᱯᱩᱨᱩᱵ ᱥᱮᱫ ᱥᱟᱢᱟᱝ ᱠᱟᱛᱮ ᱫᱩᱲᱩᱵ ᱠᱟᱱᱟ।
1: ᱮᱭ ᱥᱩᱱᱩᱪ, ᱡᱷᱤᱭᱚ ᱵᱟᱦᱟᱜᱚᱨ ᱮ ᱯᱚᱨᱡᱚᱱᱛᱚ ᱜᱚᱦᱚᱱᱟ ᱠᱤᱱᱟ ᱦᱮᱞᱟᱱᱤ?
2: ᱟᱨᱮ ᱢᱚ ᱥᱟᱝᱜᱚ ᱠᱚᱣᱛᱞᱟ ᱱᱟᱱᱰᱩ ᱵᱷᱟᱭ ᱜᱚᱦᱚᱱᱟ ᱫᱩᱠᱟᱱ ᱨᱚ ᱠᱚᱛᱷᱟ?
1: ᱱᱟᱱᱰᱩ ᱵᱷᱟᱭ ᱜᱚᱦᱚᱱᱟ ᱫᱩᱠᱟᱱ ᱥᱮᱴᱤ ᱥᱚᱵᱩ ᱴᱷᱤᱠ ᱴᱷᱟᱠ ᱢᱤᱞᱤᱵᱚ ᱛᱚ?
2: ᱦᱚᱸ, ᱱᱟᱱᱰᱩ ᱵᱷᱟᱭ ᱜᱚᱦᱚᱱᱟ ᱫᱩᱠᱟᱱ ᱨᱩ ᱥᱚᱵᱩ ᱜᱚᱦᱚᱱᱟ ᱟᱱᱤᱵᱟ, ᱥᱮᱴᱮ ᱯᱚᱨᱟ ᱥᱚᱨᱠᱟᱨᱤ ᱥᱤᱠᱨᱩᱛᱤ ᱯᱨᱟᱯᱛ 916 ᱦᱚᱞᱢᱟᱨᱠ ᱪᱤᱱᱦᱚ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
1: ତାହେଲେ ତ ବଢିଆ କଥା।
2: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
3: ତୁମେ ଅମୃତ ବିନ୍ଦୁ, ତୁମେ ଶୀତଳ ଛାଇ, ଏ ଜୀବନ ଜିଇଁବାର କାରଣ ତୁମେ, ଏ ଜୀବନେ ହର୍ଷ ଉଲ୍ଲାସ ସବୁର ଉତ୍ସ ତୁମେ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ଷ୍ଟୁଡିଓ ଗଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12 ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଖଞ୍ଜଣି ଭଜନ। ପରିବେଷଣ କରିଛନ୍ତି ଶିଳ୍ପୀ କେଶବ ଚନ୍ଦ୍ର ବେହେରା ଏବଂ ସାଥୀ।

ଶୁଣୁଥିଲେ ଚହଲା କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିଥିଲେ ଶିଳ୍ପୀ କେଶବ ଚନ୍ଦ୍ର ବେହେରା ଏବଂ ସାଥୀ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ।

ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଜୀବନ ଜୀଇଁବା ପାଇଁ ହେଲେ ଆମକୁ ଯେକୌଣସି ପରିସ୍ଥିତି ସହ ଖାପ ଖୁଆଇ ଚଳିବାକୁ ହେବ। ବାହାର ଦୁନିଆର ଚାପ ହେଉ କିମ୍ବା ନିଜ ମନ ଭିତରେ ସୃଷ୍ଟି ହେଉଥିବା ଚାପ ହେଉ, ସେସବୁକୁ ଆମ ନିଜ ନିୟନ୍ତ୍ରଣରେ ରଖିବା ଦରକାର। ନିଜ ଭିତରେ ଥିବା ଦୃଢ଼ ମନୋବଳ ସୁଦୃଢ଼ କରିବା ପାଇଁ ନିଜର ସାଙ୍ଗସାଥୀ, ପରିବାର ବର୍ଗ, ବନ୍ଧୁବାନ୍ଧବମାନଙ୍କ ସହ ସୁସମ୍ପର୍କ ରଖିବା ନିହାତି ଜରୁରୀ। ଆଶାବାଦୀ ବ୍ୟକ୍ତିମାନେ ସବୁବେଳେ ଭବିଷ୍ୟତକୁ ନେଇ ଶୁଭଫଳ ଚିନ୍ତା କରନ୍ତି, କିନ୍ତୁ ଯିଏ ଟିକିଏ କଥାରେ ଭାଙ୍ଗିପଡ଼େ, ମନରେ ସାହସ ନଥାଏ, ସେହି ବ୍ୟକ୍ତିମାନେ ମାନସିକ ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିବାକୁ ପଛେଇ ନଥାନ୍ତି। ଆଜିକାଲି ଯୁବବର୍ଗ କୁହନ୍ତୁ ଅବା ଛାତ୍ରଛାତ୍ରୀଙ୍କ ମନରେ ଏ ଆତ୍ମହତ୍ୟା ପ୍ରବଣତା ଯେମିତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବହୁଦିନ ଧରି ଅସୁସ୍ଥ ରହିବା, ଆତ୍ମୀୟଙ୍କର ମୃତ୍ୟୁ, ପ୍ରେମଜନିତ ବ୍ୟାପାରରେ ଅସଫଳ ହେବା, ପରିବାର ପରିଜନ ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଭୁଲ ବୁଝାମଣା ହେବା, ଏହିସବୁ କାରଣରୁ ଆତ୍ମହତ୍ୟା କରିବାକୁ ପଛେଇ ନଥାନ୍ତି। ତେବେ ଏହି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାର କାରଣ କ'ଣ? ଆଜି ଏ ସମ୍ପର୍କରେ ରହିଛି ଗୋଟିଏ ଆଲୋଚନା, ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ। ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆମ ସହିତ ଅଛନ୍ତି ବରିଷ୍ଠ ଶିକ୍ଷାବିତ୍ ତଥା ମନସ୍ତତ୍ତ୍ୱବିତ୍ ପ୍ରଫେସର ଡକ୍ଟର ଗୀତିକା ପଟ୍ଟନାୟକ, ଯିଏକି ମାନସିକ ସ୍ୱାସ୍ଥ୍ୟ ଉପରେ ଅନେକଗୁଡ଼ିଏ ସନ୍ଦର୍ଭ ଏବଂ ପୁସ୍ତକ ଲେଖିଛନ୍ତି। ଆସନ୍ତୁ ତାଙ୍କୁ ଭେଟିବା ଆମର ଏ କାର୍ଯ୍ୟକ୍ରମରେ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା।

0: ନମସ୍କାର ନମସ୍କାର
1: ପ୍ରଥମେ ଜାଣିବା ଏଇ ଯୋଉ ମାନସିକ ଚାପ କହିଲେ ଆମେ କଣ ବୁଝିବା
0: ମାନସିକ ଚାପକୁ ବୁଝେଇବା ପାଇଁ ହେଲେ ଆମେ କହିବା ଚାପ ହେଉଛି ମନର ଏକ ଅସ୍ୱସ୍ତିକର ଅନୁଭବ ପରୀକ୍ଷାର୍ଥୀଟିଏ ପରୀକ୍ଷା ଦେବାକୁ ଯାଉଛି ତାର ହୁଏତ ପରୀକ୍ଷା ପାଇଁ ଉପଯୁକ୍ତ ପ୍ରସ୍ତୁତିକରଣ ନାହିଁ ଆପଣ ମନ ଖୁସିରେ ସାଙ୍ଗସାଥି ସହ ପିକନିକ୍ କରିବା ପାଇଁ ଯାଉଛନ୍ତି ହଠାତ୍ ଗାଡ଼ିଟି ଖରାପ ହୋଇଗଲା ଆଉ ଆଗକୁ କିମ୍ବା ପଛକୁ ଫେରିବା ପାଇଁ ଉପାୟ ନାହିଁ ଆପଣଙ୍କର ଏକ ସାମାଜିକ ସଭାରେ ମୁଖ୍ୟ ଅତିଥିଙ୍କର ବିଷୟରେ ଦୁଇପଦ କହିବାର ଅଛି ଆପଣ ସଭା ଆରମ୍ଭ ହେବାର ଠିକ୍ ପୂର୍ବରୁ ଅନୁଭବ କରୁଛନ୍ତି ଆପଣଙ୍କର ଗଳାରୁ ସ୍ୱର ବାହାରୁନି ଏସବୁ ଛଡ଼ା ଆମର ନୀତିଦିନିଆ ଜୀବନରେ ସବୁଠି ସବୁବେଳେ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା ଲାଗି ରହିଛି ବିଶେଷତଃ ଏଇ ଯୁବପିଢ଼ିମାନଙ୍କର ଏଇ ପିଲାମାନଙ୍କର ସେ ବିଦ୍ୟାଳୟ ହେଉ ଅବା ମହାବିଦ୍ୟାଳୟ କର୍ମକ୍ଷେତ୍ର ହେଉ ଅବା ଖେଳ ପଡ଼ିଆ ହେଉ ସମସ୍ତେ ଚାହାନ୍ତି ପିଲାମାନଙ୍କର ବାପା ମା ବିଶେଷ ଭାବରେ ଚାହାନ୍ତି ତାଙ୍କ ପିଲା ସଫଳତାର ଶୀର୍ଷ ସ୍ଥାନରେ ରହିବା ପାଇଁ ପ୍ରତିଯୋଗିତାର ଏଇ ଘୋଡ଼ା ଦୌଡ଼ରେ ସାମିଲ ହୋଇ ପିଲା ସ୍ୱଚ୍ଛାକୃତ ଭାବରେ ତା ମନ ଭିତରକୁ ମାନସିକ ଚାପକୁ ନିମନ୍ତ୍ରଣ କରି ଚାଲିଛି ଯଦି ପିଲା କିଛିଟା ସଫଳତା ପାଇଗଲା ସେଥିରେ ବାପା ମା ମାନେ ସନ୍ତୁଷ୍ଟ ନ ରହି ତାଙ୍କ ପିଲା ଅନ୍ୟ କିଛି ପାଇବା ପାଇଁ ଆଶା କରୁଛନ୍ତି ଯେତେବେଳେ ଆଶାନୁରୂପ ସଫଳତା ପିଲାଟି ପାଇପାରୁନି ସେମାନେ ନିରାଶ ହୋଇଯାଉଛନ୍ତି ଆଶା ଏବଂ ନିରାଶାର ଏଇ ଚକ୍ରବ୍ୟୁହ ଭିତରେ ପିଲାଟିର ପିଲାଦିନ ହଜିଯାଉଛି ସେ ସବୁବେଳେ ଗୋଟେ କେମିତି ଚାପରେ ରହିକି ମନର ଭାରସାମ୍ୟ ହରାଇ ଦେଉଛି
1: ଆପଣ ତ ଖୁବ ସୁନ୍ଦର କଥା କହିଲେ ପିଲାମାନେ ଏମିତି ମାନସିକ ଚାପରେ ରହି ଆତ୍ମହତ୍ୟା କୁହନ୍ତୁ ବା ଅନ୍ୟ ଯେକୌଣସି ଉପାୟକୁ ଆପଣେଇ ନେଉଛନ୍ତି କିନ୍ତୁ ପ୍ରକୃତରେ ଆମେ କେମିତି ଜାଣିବା ଯେ ସେ ପିଲାଟି ହଉ ବା ଯୁବଗୋଷ୍ଠୀ ହଉ ସେମାନେ ମାନସିକ ସ୍ଥିତି ତାଙ୍କର ଭଲ ନାହିଁ ବୋଲି
0: ଖୁବ ଭଲ ପ୍ରଶ୍ନଟି ଆପଣ ପଚାରିଲେ ଅନେକ ସମୟରେ ଆମେ ନିଜେ ମଧ୍ୟ ଜାଣିପାରୁ ନାହିଁ ଆମେ ଚାପଗ୍ରସ୍ତ ଅଛୁ ପବନକୁ ଆମେ କେହି ଦେଖିପାରୁ ନାହିଁ ଅଥଚ ପବନର ପ୍ରଭାବ ଗଛପତ୍ର ଫୁଲ ଫଳ ଉପରେ ପଡ଼ିଥାଏ ଠିକ୍ ସେହିପରି ମାନସିକ ଚାପର ପ୍ରଭାବ ଆମର ଦେହ ମନକୁ ଅନେକାଂଶରେ ପ୍ରଭାବିତ କରିଥାଏ ଯେମିତି ଦେଖନ୍ତୁ ପିଲାଟି କହୁଛି ଆମେ କହୁଛୁ ଆମର ମୁଣ୍ଡ ବିନ୍ଧୁଛି ବିରକ୍ତି ଭାବ ଲାଗୁଛି ସାଧାରଣ ଛୋଟ ଛୋଟ କଥାରେ ଏବଂ ଆମକୁ ସମୟ ସମୟରେ ଯାହାକୁ କହୁଛନ୍ତି ଆଜମା ରୋଗ ନିଶ୍ୱାସ ନେବାରେ କଷ୍ଟ ହେଉଛି ମାନସିକ ସ୍ତରରେ ମଧ୍ୟ ଆମେ ବ୍ୟସ୍ତ ବିବ୍ରତ ଭୟାଳୁ ଏବଂ ସନ୍ଦେହୀ ମଣିଷଟିଏ ହୋଇଯାଉଛୁ ଆମର ଆସ୍ତେ ଆସ୍ତେ ଆତ୍ମବିଶ୍ୱାସ କମିଯାଉଛି ଆଉ ଆପଣ ଆଉ ଗୋଟିଏ ବହୁତ ଭଲ ଅବଶ୍ୟ ବଡ଼ କଥାଟିଏ କହିଲେ ଆତ୍ମହତ୍ୟା ଆତ୍ମହତ୍ୟା ହେଲା ଗୋଟେ ଚରମ ପଳାୟନପନ୍ଥୀ ମନୋଭାବ ଏହା ଆମର ମଣିଷର ଯେଉଁ ଗୋଟିଏ ଅତ୍ୟନ୍ତ ନକାରାତ୍ମକ ଆବେଗ ନେଗେଟିଭ ଇମୋସନ୍ସର ଏଇଟା ଗୋଟେ ଅତ୍ୟନ୍ତ ଦୁଃଖଦ ପ୍ରତିକ୍ରିୟା ଯେତେବେଳେ ଆମେ ଭାବୁ ଯେକୌଣସି ବ୍ୟକ୍ତି ଭାବେ ନା ସେ ଆଉ ପାରିବନି ଜୀବନ ସାଙ୍ଗରେ ଲଢ଼ି ପାରିବନି ଜୀବନ ତାକୁ ଗୋଟେ ବୋଝ ପରି ମନେ ହୁଏ ଆର ମାତ୍ରା ଅତିଶୟ ହେଇଯାଏ ମଣିଷ ଭାବେ ଯେ ସେ ଆଉ ପରିସ୍ଥିତି ସାଙ୍ଗରେ ଯୁଦ୍ଧ କରିବନି ସେ ହାରିଯାଉଛି ଏଇ ହାରିଯିବାର ଗୋଟେ ମନୋଭାବ ଦୁର୍ବଳ ମନୋଭାବ ନେଇ ସେ ଆତ୍ମହତ୍ୟା ହୁଏତ କରିଦେଇଥାଏ
1: ଆଜ୍ଞା ଏଇଠି ଆପଣ ଆଉ ଟିକେ ବୁଝେଇଦେବେ କି ଯେ ଘରେ ଧରନ୍ତୁ ପିଲାଟି ଅଛି ବା ହଷ୍ଟେଲରେ ବି ପିଲାଟି ଅଛି ସେଠି ଅଭିଭାବକ କୁହନ୍ତୁ ବା ତା ସାଙ୍ଗସାଥିମାନେ କଣ ଲକ୍ଷଣ ଜାଣିଲେ ତା ମନରେ କଣ ଚାଲୁଛି ବା ଆତ୍ମହତ୍ୟା କରିବା ପାଇଁ ଗୋଟିଏ ଚରମ ପନ୍ଥାକୁ ସେ ଗ୍ରହଣ କରିବାକୁ ଯାଉଛି ସେ ଜାଣିପାରିବ
0: ଆପଣ ଦେଖନ୍ତୁ ପିଲାଟି ଯଦି ଘରେ ରହୁଛି ଭଲ କଥା ବାପା ମା ମାନେ ଦେଖୁଛନ୍ତି ଭାଇ ଭଉଣୀ ମାନେ ବି ଅଛନ୍ତି ତାକୁ ଟିକେ ଭଲ ଭାବରେ ଅନୁଧ୍ୟାନ କରନ୍ତୁ ସେ ଖାଉନି ଠିକ ସେ ସ୍କୁଲ ଯାଉନି ଏକୁଟିଆ ରହିବାକୁ ଭଲ ପାଉଛି ଏସବୁ ସମୟରେ ଆପଣ ତାର ଗତିବିଧି ଉପରେ ଲକ୍ଷ୍ୟ ରଖନ୍ତୁ ତା ଛଡ଼ା କୋଉ ପ୍ରକାର ସାଙ୍ଗସାଥି ମେଳରେ ସେ ମିଶୁଛି ତାକୁ ମଧ୍ୟ ଦେଖନ୍ତୁ ତାପରେ ତାର ପଢ଼ାପଢ଼ିରେ ବି ଅସୁବିଧା ଥାଇପାରେ କିମ୍ବା ଆପଣ ଦେଖନ୍ତୁ ଯଦି ଆଡୋଲେସନ୍ ଷ୍ଟେଜରେ ଅଛି ବିଭିନ୍ନ ପ୍ରକାର ଭାବନା ତା ମନକୁ ଆସୁଥାଇପାରେ
1: ତାର ରୁଚି ମଧ୍ୟ କଣ ରହିଛି ତାକୁ ମଧ୍ୟ ଦେଖିବା ଦରକାର
0: ଦେଖିବା ନିହାତି ଭାବରେ ଦରକାର ଗୋଟେ ଆଡୋଲେସନ୍ ଷ୍ଟେଜ ମାନେ କିଶୋର ଅବସ୍ଥା ପିଲାଟି ନା ଛୋଟ ପିଲା ନା ସେ ଗୋଟେ ବଡ଼ ମଣିଷ ତାର ନିଜର ନିଜ ଜୀବନର ଲକ୍ଷ୍ୟ ପାଠ୍ୟକ୍ରମ ସ୍ଥିର କରିବାର ଏତେ ପ୍ରକାର ମ୍ୟାଚ୍ୟୁରିଟି ଆସିନଥାଏ ଏହି ସମୟରେ ତାକୁ ଟିକେ ଅଧିକା ନଜର ରଖନ୍ତୁ ହଷ୍ଟେଲରେ ଯଦି ଅଛି ହଷ୍ଟେଲରେ ବାପା ମା ମାନେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ
1: ହଷ୍ଟେଲ ତଦାରଖ କରିବା ଦରକାର
0: ଯେଉଁମାନେ ହଷ୍ଟେଲ ଦାୟିତ୍ୱରେ ଅଛନ୍ତି ତାଙ୍କ ଉପରେ ଛାଡ଼ିଥାନ୍ତି ସେତେବେଳେ ବାପା ମା ମାନେ ଫୋନ ମାଧ୍ୟମରେ ହଉ ନିଜେ ଯାଇକି ହଉ ପିଲା ସହିତ ଦେଖା ସାକ୍ଷାତ କରି ସବୁ କଥା ଟିକେ ବୁଝନ୍ତୁ। ଯଦି ବାପା ମାନେ ଅନୁଭବ କରୁଛନ୍ତି ଯେ ନା ଯାହା କଲେ ବି ପିଲାଟି ସେମିତି ରହୁଛି, କିଛି ଦିନ

0: ପାଇଁ ପିଲାଟିକୁ ନିଜ ପାଖକୁ ନେଇ ଆସନ୍ତୁ। ହୁଏତ ସେ ତାର ମନର କଥା ବାପା ମାଆଙ୍କ ପାଖରେ ଅଧିକା ସରଳ ଭାବରେ ଖୋଲିକି କହିପାରେ, ଯେଉଁଟାକି ସେଠି ତାକୁ ସୁବିଧା ହେଉନି।
1: କିନ୍ତୁ ବର୍ତ୍ତମାନ ସମୟରେ ଆହୁରି ମଧ୍ୟ ଦେଖାଯାଉଛି, ଯେତେବେଳେ ଝିଅ ହଉ ବା ପୁଅ ହଉ ସେମାନେ ଏକାଠି ପାଠ ପଢୁଛନ୍ତି, ସେମାନେ ମଧ୍ୟ ନିଜ ଜୀବନ ସାଥୀ ବାଛି ନଉଛନ୍ତି, କିନ୍ତୁ ସେଇ ପ୍ରେମରେ ଯେତେବେଳେ ବିଫଳ ହଉଛନ୍ତି ବା ତାହେଲେ ବିଶେଷ ଭାବରେ ଆତ୍ମହତ୍ୟାକୁ ବେଶୀ ଆପଣେଇ ନଉଛନ୍ତି।
0: ପୁଅ ହୁଅନ୍ତୁ କିମ୍ବା ଝିଅ ହୁଅନ୍ତୁ, ସେମାନେ ଯେତେବେଳେ ତାଙ୍କର ଜୀବନ ସାଥୀଟି ନିଜେ ବାଛି ନଉଛନ୍ତି, ସେଥିରେ ପରିବାର ରାଜି ହେଇପାରନ୍ତି, ରାଜି ନ ହେଇପାରନ୍ତି। ତା ଛଡ଼ା ଆମେ ଯଦି ଟିକେ ଆଉ ଟିକେ ପ୍ରାକ୍ଟିକାଲ ୱେରେ ଭାବିବା, ପ୍ରଥମ କଥା ହେଲା ସିକ୍ୟୁରିଟି। ସେମାନେ ଚଳିବା ପାଇଁ ଠିକ ଅଛି, ଭଲ ପାଇଲେ ବାହା ହେଲେ, କିନ୍ତୁ ପରବର୍ତ୍ତୀ ଜୀବନରେ ଚଳିବା ପାଇଁ ପିଲାଟି ପାଖରେ ଚାକିରିଟିଏ ଅଛି କି ନାହିଁ, ସେ ଶିକ୍ଷିତ ହେଇପାରେ, କିନ୍ତୁ ଚାକିରିଟିଏ ନଥିଲେ ସେ କେମିତି ତାର ପରିବାର ସମ୍ଭାଳିବ। ତ ଏଇ ପ୍ରକାର କେତେ ଗୁଡ଼ିଏ ପ୍ରଶ୍ନବାଚୀ ହୁଏତ ପୁଅମାନଙ୍କୁ ଅଧିକା ବ୍ୟତିବ୍ୟସ୍ତ କରି ପକାଉଛି। ଗୋଟିଏ ମୁହୂର୍ତ୍ତରେ ଆବେଗିକ ଉତ୍ତେଜନାରେ ସେମାନେ ଗୋଟିଏ ଡିସିସନ୍ ନେଇଯାଉଛନ୍ତି, କିନ୍ତୁ ସେ ତାହା ହୁଏତ ବାସ୍ତବରେ ଠିକ୍ ନୁହେଁ, ଚଳିବା ଉପଯୋଗୀ ନୁହେଁ।
1: ପ୍ରକୃତରେ ମାନସିକ ଏଇ ଯୋଉ ଚାପର କାରଣ ଗୁଡିକ କଣ ସେ ବିଷୟରେ ଟିକେ କୁହନ୍ତୁ।
0: ମାନସିକ ଚାପର କାରଣ ତ ସବୁ ବାହାର ଘଟି ଯାଉଥିବା ଘଟଣାବଳୀ ବି ହେଇପାରେ, ପରିସ୍ଥିତି ବି ହେଇପାରେ। ଅକସ୍ମାତ ଆମର ପ୍ରିୟଜନର ମୃତ୍ୟୁ ହଉଛି, ଦୁର୍ଘଟଣା ହଉଛି, ପରୀକ୍ଷାରେ କିଏ ଭଲ କରୁନି, ଅକୃତକାର୍ଯ୍ୟ ହଉଛି, ଏସବୁ ଚାପ ଆଣେ। ତା ଛଡା ଆମର ମାନସିକ ଚାପ କୋଉଠୁ ସୃଷ୍ଟି ହୁଏ, ମନରୁ ସୃଷ୍ଟି ମାନସିକ ଚାପ, ଯାହାକୁ ମଣିଷ ତା ମନ ଭିତରେ ହିଁ ସୃଷ୍ଟି କରିଥାଏ। ଯେଉଁ ବ୍ୟକ୍ତି ଅତୀତରେ ଘଟିଯାଇଥିବା ଦୁଃଖଦ ଅନୁଭୂତିକୁ ନେଇ ଅତ୍ୟଧିକ ମର୍ମାହତ ହୁଏ, ବାରମ୍ବାର ସେହି କଥାକୁ ମନେ ପକାଉଥାଏ, ସବୁବେଳେ ନିଜ ଭବିଷ୍ୟତକୁ ନେଇ ଅତ୍ୟନ୍ତ ଚିନ୍ତିତ ରହେ, ସ୍ୱାଭାବିକ ଭାବରେ ସେ ଚାପଗ୍ରସ୍ତ ରହେ। ଆଉ ଗୋଟିଏ କଥା ମୁଁ କହିବି, ଜଣେ ମନସ୍ତତ୍ତ୍ୱବିତ୍ ହିସାବରେ ଆମର ଦେହ ଏବଂ ମନ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଯଦି ଜଣେ ଶାରୀରିକ ଭାବରେ ଦୁର୍ବଳ କିମ୍ବା ରୋଗଗ୍ରସ୍ତ, ସେହି ବ୍ୟକ୍ତିଟି ମାନସିକ ଚାପର ଶିକାର ହେବାର ଯଥେଷ୍ଟ ସମ୍ଭାବନା ଅଛି। ଅପରପକ୍ଷରେ ଆପଣ ଯଦି ସବୁବେଳେ ମନ ଚାପଗ୍ରସ୍ତ, ଯେକୌଣସି ରୋଗ ଆପଣଙ୍କୁ ଖୁବ୍ ଶୀଘ୍ର ସଂକ୍ରମିତ ହେଇପାରିବ। ସବୁଠି ଆମକୁ ନିଜକୁ ବହୁ ସମୟରେ ଅନ୍ୟମାନଙ୍କର ରୁଚି, ପ୍ରଚଳିତ ନିୟମ, ଶୃଙ୍ଖଳା, ସମୟାନୁବର୍ତ୍ତିତା, ଠିକ୍ ସମୟରେ ଯାଇକି ପହଞ୍ଚିବା, ଯେଉଁଟାକୁ ପଙ୍କଚୁଆଲିଟି କହନ୍ତି, ଖାପ ଖୁଆଇ ଚଳିବାକୁ ହୁଏ। ଏତେ ସବୁ ଦାୟିତ୍ୱବୋଧ ଓ ଶୃଙ୍ଖଳାକୁ ମଣିଷ, ପିଲା, ଯିଏ ବି ହଉ, ଚାପ ଭାବରେ ଅନୁଭବ କରିଥାଏ। ଡେରି ହେଇଯାଉଛି, ପହଞ୍ଚି ପାରୁନୁ, କିମ୍ବା ଆମର ବ୍ୟବହାରରେ କିଛି ତ୍ରୁଟି ରହିଗଲା, ଆମେ ଗାଳି ଖାଇଲୁ, ଏଇଟା ବି ଗୋଟେ ଆମକୁ ମାନସିକ ଚାପ ଆଣିଦେଉଛି। ଯୁବଗୋଷ୍ଠୀ ପ୍ରାୟ ସମସ୍ତେ ଶିକ୍ଷିତ, ବାପା ମା ମାନେ ସେମାନଙ୍କୁ ପାଠ ପଢ଼ାଉଛନ୍ତି, ଠିକ୍ ଅଛି, କିନ୍ତୁ ଦେଖାଯାଉଛି ସେମାନେ ତାଙ୍କର ଶିକ୍ଷା ଅନୁସାରେ ତାଙ୍କର ଯେତେ ପାଠ ପଢ଼ିଛନ୍ତି ସେଇ ଅନୁସାରେ ଠିକ୍ ଭଲ ଚାକିରିଟିଏ ପାଇପାରୁନାହାନ୍ତି। କାରଣ ଭଲ ଚାକିରିଟିଏ ପାଇବାକୁ ହେଲେ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାଧ୍ୟମରେ ଯିବାକୁ ହେବ। ସେ ଯାହା ବି ହଉ, ଯଦି ମାନସିକ ଚାପ କ୍ରମାଗତ ହୁଏ, ତାହେଲେ ନିଶ୍ଚୟ ସମସ୍ତଙ୍କ ପାଇଁ, ସମସ୍ତଙ୍କର ଶରୀର ପାଇଁ କ୍ଷତିକାରକ।
1: ତାହେଲେ ଆପଣ ଏଠି କୁହନ୍ତୁ, ଏଇ ଯୋଉ ମାନସିକ ଚାପର ଆଉ ଲକ୍ଷଣ କଣ ସବୁ ରହିଛି ଆଉ ତାର ଚିକିତ୍ସା କେମିତି କରାଯାଇଥାଏ?
0: ଆପଣ କହୁଛନ୍ତି ମାନସିକ ଚାପରେ ଜଣେ ଅଛି, ଆମେ କେମିତି ଜାଣିବା? ଭଲ, ଖୁବ୍ ଭଲ ପ୍ରଶ୍ନ। ଦେଖନ୍ତୁ, ମନୋବୈଜ୍ଞାନିକ ପଦ୍ଧତିରେ ପ୍ରଥମେ ରୋଗର ଲକ୍ଷଣ ଏବଂ କାରଣ ନିର୍ଣ୍ଣୟ କରାଯାଏ।
1: ଆଜ୍ଞା।
0: ତାପରେ ରୋଗୀର ଆବଶ୍ୟକ ଅନୁସାରେ ଯେଉଁ ଚିକିତ୍ସା ପଦ୍ଧତି ତା ପାଇଁ ପ୍ରଯୁଜ୍ୟ, ସେହି ପଦ୍ଧତିରେ ତାର ଚିକିତ୍ସା କରାଯାଏ। ଯେପରିକି ଆମେ ଦେଖିବା, କୌଣସି ଗୋଟିଏ କାରଣ ଯୋଗୁଁ ତାକୁ ମାନସିକ ଚାପ ହେଉଛି, କିମ୍ବା ବହୁତ ଏକାଧିକ କାରଣ ଯୋଗୁଁ ତାର ମାନସିକ ଚାପ ବଢୁଛି, ଆମେ ଅନୁଧ୍ୟାନ କରିବା କ'ଣ ପାଇଁ ଚାପଟି ହେଉଛି। ଯଦି ପ୍ରାୟ ଆଜିକାଲି ସମସ୍ତଙ୍କର କମ୍ପ୍ଲେନ୍, ତାଙ୍କୁ ସମୟ ନାହିଁ, ସମୟର ଅଭାବ, ସମୟ ଅଭାବ ଯୋଗୁଁ ସେମାନେ କିଛି କରିପାରୁନାହାନ୍ତି। ଯଦି ଏପରି ହୁଏ, ପିଲାଟି ସମୟ ଅଭାବରୁ ପଢ଼ିପାରୁନି, ଖେଳିପାରୁନି, ତାର କିଛି ହବି ବି ଡେଭଲପ୍ କରିପାରୁନି, ସେତିକି ବେଳେ ଆମେ ତାକୁ ଉପଯୁକ୍ତ ପରାମର୍ଶ ଦେବା, ଗୋଟିଏ ପ୍ରକାର ଟୁ ଡୁ ଲିଷ୍ଟ କରିବା ପାଇଁ ପ୍ରାୟୋରିଟାଇଜ୍ କରୁ, ତାର କ'ଣ ଦିନ ସାରା କରିବାକୁ ଅଛି ତାକୁ ସିଷ୍ଟମେଟିକ୍ ଭାବରେ ତାକୁ ସଜେଇକି ଲେଖି ରଖୁ, ଆଉ ତାର ସେଇ ଅନୁସାରେ କାମଗୁଡ଼ିକ କରିଚାଲୁ। ଏଟାକୁ ପ୍ରକୃତରେ ଆମେ କହୁ ଟାଇମ୍ ମ୍ୟାନେଜମେଣ୍ଟ ସ୍କିଲ୍। ଆପଣ ଯଦି ଟିକେ ଆ ପ୍ରତି ସତର୍କ ରହିବେ, ଆମେ କେମିତି ପ୍ରାୟୋରିଟାଇଜ୍ କରିବା, କେଉଁ ସମୟରେ କେଉଁଟା କରିବା, ତାହେଲେ ଦେଖିବେ

0: ଆପଣଙ୍କ ପାଖରେ ଟାଇମ୍ ବଳୁଛି, ମନ ଖୁସିରେ ଆପଣ କାମ କରି ଚାଲିଛନ୍ତି, ଯଦି ଏଇ ସମୟରେ କୌଣସି ଗୋଟେ ପ୍ରକାର ଏମର୍ଜେନ୍ସି ସିଚୁଏସନ୍ ଆସିଲା, ହଠାତ୍ କିଛି ଗୋଟେ ଘଟିଗଲା, ସେତେବେଳେ ଆପଣଙ୍କର ନିର୍ଦ୍ଧାରିତ ସୂଚୀଠାରୁ କିଛି ଏପଟ ସେପଟ ହେଇପାରେ, କିନ୍ତୁ ନହେଲେ ଆପଣଙ୍କର ଗତାନୁଗତିକ ରୀତିରେ କାମଗୁଡ଼ିକ ଖୁବ୍ ସୁବିଧାରେ ହେଇଯିବ। କିଛି ପିଲାଙ୍କ ପାଖରେ ଦେଖାଯାଉଛି ସେମାନେ ନିଜର ମନର କଥା ଯାହା କହିବାକୁ ଚାହାନ୍ତି ଠିକ୍ ଭାବରେ କହିପାରୁନାହାନ୍ତି। ହୁଏତ ଭାଷାରେ ଅସୁବିଧା ହେଉଛି, କିମ୍ବା ହୁଏତ ତାଙ୍କର ଗୋଟେ ପ୍ରକାର ସେଲ୍ଫ କନଫିଡେନ୍ସ ନାହିଁ। ଧରନ୍ତୁ ମୁଁ ଗୋଟେ କଥା ଆପଣଙ୍କୁ କହିଲି, ଆପଣଙ୍କର ଇଚ୍ଛା ନାହିଁ, କିନ୍ତୁ ଆପଣ ମୋତେ ନା କହିପାରୁନାହାନ୍ତି,
1: ମନ ଭିତରେ
0: ରଖୁଛନ୍ତି, ମନର କଥା ମନରେ ରଖୁଛନ୍ତି, ଏଇଟା ଚାପ ସୃଷ୍ଟି କରେ। ଆପଣ ନା କହିବାଟା ବି ଶିଖନ୍ତୁ, ଯେମିତି ହଁ ମୁଁ ଏ କାମଟା କରିପାରିବି, ହଁ ୟେସ୍, ସେମିତି ଯେତେବେଳେ ଜିନିଷଟା ଆପଣଙ୍କର ଶକ୍ତିର ବାହାରେ, ସମୟର ଆପଣ ଦେଇପାରିବେନି, ଠିକ୍ ସେ କରିପାରିବେନି, ଆପଣ ମନା କରିବା ନା କହିବାଟା ବି ଶିଖନ୍ତୁ।
1: ଏ ଯୋଉ ଆପଣ କହୁଛନ୍ତି ଯେ ମାନସିକ ଚାପ, ମଣିଷ ଯଦି ଅନେକ ଦିନ ଧରି ମାନସିକ ଚାପରେ ରୁହେ, ଏହା କୌଣସି ରୋଗକୁ ଆମନ୍ତ୍ରଣ କରେନି ତ?
0: ନିଶ୍ଚୟ ବିଭିନ୍ନ ପ୍ରକାର ଆମର ସାଇକୋସୋମାଟିକ୍ ଡିଜିଜେସ୍ ଅଛି, ଯାହାର ଉତ୍ପତ୍ତି ମାନସିକ ଏବଂ ଶାରୀରିକ କାରଣ। ଆମର ଦେଖନ୍ତୁ ଏ ଯେଉଁ ସ୍କିନ୍ ଡିଜିଜ୍ ହଉ, ଆଜମା ହଉ, ଆପଣଙ୍କର ଯେତେ ପ୍ରକାର ବଦହଜମି ହଉ, ଗ୍ୟାଷ୍ଟ୍ରିକ୍ ଏସିଡ଼ିଟି, ଏସବୁର କାରଣ ହେଉଛି ସାଇକୋ ସୋମାଟିକ୍, ମାନସିକ କାରଣ ଅଛି, ଶାରୀରିକ କାରଣ ବି ଆ ଭିତରେ ଅଛି। ତେଣୁ ପିଲାର ଆତ୍ମପ୍ରତ୍ୟୟଟାକୁ ବଢ଼ାନ୍ତୁ, ସେଲ୍ଫ କନଫିଡେନ୍ସ।
1: ଆପଣ ତ ଜଣେ ଶିକ୍ଷାବିତ୍, ଜଣେ ମନସ୍ତତ୍ତ୍ୱବିତ୍, ଦୀର୍ଘ ଦିନର ଅନୁଭୂତି ରହିଛି, ଅଭିଜ୍ଞତା ରହିଛି, ତ ଆପଣ କଣ ଦେଖୁଛନ୍ତି ଯୁବଗୋଷ୍ଠୀଙ୍କ କ୍ଷେତ୍ରରେ ସେମାନେ କେତେ ଦୂର ସଫଳ ହୋଇଛନ୍ତି ଆଉ କେତେ ଦୂର ବିଫଳ ହୋଇଛନ୍ତି?
0: ମାନସିକ ଚାପ ରହିଲେ ପ୍ରକୃତରେ ଆମେ କେବେ ଏଇଟା ସାହାଯ୍ୟ କରେନି। ଆମେ ଯାହା କରିପାରିବା କଥା ଆମର ପରଫର୍ମାନ୍ସଟା ତାଠୁ କମିଯାଏ, ଏଇଟା ସାଧାରଣ କଥା। ତ ମୁଁ ଯୁବଗୋଷ୍ଠୀକୁ କହିବି, ଯେଉଁ ସବୁ ଚିନ୍ତା ଓ ଭାବନା ଯୋଗୁଁ ଚାପ ବଢ଼ୁଛି, ନିଜର ମାନସିକ ଚାପ ହେଉଛି, ସେଗୁଡ଼ିକୁ ପ୍ରଥମେ ଚିହ୍ନଟ କରନ୍ତୁ, ଜାଣନ୍ତୁ ଯେ ମୋର ଏହିସବୁ କାରଣ ଯୋଗୁଁ ମାନସିକ ଚାପ ହେଉଛି। ଆପଣ ଜାଣିପାରିଲେ ଯେ ମୋର ଏହିସବୁ କାରଣ, ଆକୁ କ'ଣ କରିବାକୁ ନେଇକି, ସବୁବେଳେ ତ ମନୋଚିକିତ୍ସକ ପାଖକୁ ଯିବାଟା ସମ୍ଭବ ନୁହେଁ। ଆପଣ ନିଜର ବନ୍ଧୁ ବାନ୍ଧବ, ଶିକ୍ଷକ, ଗୁରୁଜନ, ଯାହା ଉପରେ ଆପଣଙ୍କର ଆସ୍ଥା ଅଛି, ବିଶ୍ୱାସ ଅଛି, ତାଙ୍କ ସହିତ ଆଲୋଚନା କରନ୍ତୁ। ମନ ଖୋଲିକି କିଛିଟା କଥା କହିଦେଲେ ମନ ହାଲୁକା ହେଇଯାଏ। ଅନେକ ସମୟରେ ଆମେ ନିଜେ ଜାଣିପାରୁନି, ଭଲ କଥା ଅନ୍ୟମାନଙ୍କ ଠାରୁ ଜାଣିବାକୁ ପାଇଥାଉ। ଆଉ ଗୋଟିଏ କଥା ବି କହିବି ଏଠି, ପ୍ରଥମେ ନିଜ ଦେହ ଆଉ ମନକୁ ଶାନ୍ତ ରଖନ୍ତୁ। ମନ ଭିତରେ ଗୋଟେ ଶାନ୍ତିପୂର୍ଣ୍ଣ ସୁନ୍ଦର ଦୃଶ୍ୟ ମନେ ପକାଇଲେ ଦେହ ଆଉ ମନର ବହୁତ ପ୍ରକାର ଆଲୋଡ଼ନ, ବହୁତ ପ୍ରକାର ଦ୍ୱନ୍ଦ୍ୱ, ଉତ୍ତେଜନା କମିଯାଏ, ମନ ଭିତରେ ସେଇ ରାଇଜକୁ ଚାଲିଯାଆନ୍ତି। ନିଜେ ନିଜକୁ କୁହନ୍ତୁ ବ୍ୟସ୍ତ ହୁଅନି, ସବୁ ଠିକ୍ ହେଇଯିବ, ବ୍ୟସ୍ତ ହୁଅନି, ଏହି ପ୍ରକାର ଗୋଟେ ଅଟୋ ସଜେସନ୍ ନିଜେ ନିଜକୁ ଦିଅନ୍ତୁ। ମଣିଷ ନିଜେ ନିଜକୁ ବହୁତ ବେଶୀ ସାହାଯ୍ୟ କରିପାରେ। ନିଜ ମନର ପ୍ରତିକ୍ରିୟା କ'ଣ ହେଉଛି ଯଦି ପାରୁଛନ୍ତି ଲେଖିଦିଅନ୍ତୁ। ଏହି ଲେଖିବା ମାଧ୍ୟମରେ ବି ଆମର ବହୁତ ବେଶୀ ଚାପ ଟେନସନ୍ ରିଲିଜ୍ ହେଇଯାଏ। ଦେଖିବେ ଆପଣ ଲେଖି ସାରିଲା ପରେ ମନ ଟିକେ ହାଲୁକା ଲାଗୁଛି। ମନରେ କୌଣସି ପ୍ରକାର ନକାରାତ୍ମକ ଭାବନା ରଖନ୍ତୁନି, ମୋର ପରୀକ୍ଷା ଅଛି, ମୁଁ ପାଇବିନି, ମୁଁ ଫେଲ୍ ହେଇଯିବି, ମୁଁ ପାରିବିନି, ଏମିତି ଭାବି ଚାଲିଲେ ଆପଣ ଦେଖିବେ ମନ ଆହୁରି ଅଧିକା ଅଧିକା ଭାରାକ୍ରାନ୍ତ ହେଇଯାଉଛି। ବରଂ ମନକୁ କୁହନ୍ତୁ ମୁଁ ଯାହା ପଢ଼ିଛି ଠିକ୍ ଭାବରେ ମୁଁ ପ୍ରସ୍ତୁତ ଅଛି, ଯେତେବେଳେ ପ୍ରଶ୍ନପତ୍ର ଆସିବ ମୁଁ ପଢ଼ିବି, ବୁଝିବି, ମୁଁ ଲେଖିପାରିବି, ମୋତେ ଯାହା ଆସେ ମୁଁ ଲେଖିପାରିବି। ଏହି ପ୍ରକାର ଗୋଟିଏ ସକାରାତ୍ମକ ଚିନ୍ତା ଆପଣଙ୍କ ମନ ଭିତରେ ସବୁବେଳେ ରଖନ୍ତୁ, ଦେଖିବେ ଏଇଟା ଆପଣଙ୍କୁ ବହୁତ ବେଶୀ ସାହାଯ୍ୟକାରୀ ହେବ। ତା ଛଡ଼ା ମନର ଏକାଗ୍ରତା ହେଉଛି ସବୁଠୁ ବେଶୀ ଆମ ପାଇଁକି ଜରୁରୀ। ସେତେବେଳେ ଯେଉଁ କାମଟା କରୁଛନ୍ତି ସେଇ କାମଟା ଉପରେ ମନୋନିବେଶ କରନ୍ତୁ, ଅନ୍ୟାନ୍ୟ କଥା ମନ ଭିତରେ ସେତେବେଳେ ପଶାନ୍ତୁ ନାହିଁ।
1: ଆପଣ ତ ଖୁବ୍ ଭଲ କଥା କହିଲେ, ନିଜ ମନରେ ଏକାଗ୍ରତା ରଖିଲେ ନିଶ୍ଚୟ ମନଟା ହାଲୁକା ହେଇଯିବ ଆଉ ଆମେ ମାନସିକ ଚାପରୁ ଦୂରେଇ ରହିବୁ। ତେବେ ଆପଣ ତ ଜଣେ ଶିକ୍ଷାବିତ୍, ଜଣେ ମନସ୍ତତ୍ତ୍ୱବିତ୍, ପୁଣି ଜଣେ ଗୃହିଣୀ ମଧ୍ୟ, ଅଧିକାଂଶ

0: ସମୟ ଆପଣ କର୍ମ ବ୍ୟସ୍ତତା ଭିତରେ ରୁହନ୍ତି, ତେବେ ଆପଣଙ୍କର ମନକୁ ହାଲୁକା କରିବା ପାଇଁ ଆପଣ କଣ କରନ୍ତି?
1: ମୁଁ ଆଜି ପର୍ଯ୍ୟନ୍ତ ବହୁତ ବେଶୀ ଗୋଟେ ଡିସିପ୍ଲିନ୍ ଲାଇଫ୍ ଲିଡ୍ କରିଆସିଛି। ମୋର ରିକ୍ରିଏସନ୍ ପାଇଁ, ମୋର ମନର ରିଲାକ୍ସେସନ୍ ପାଇଁକି ମୁଁ, ମୋତେ ଯାହା ଭଲ ଲାଗେ, ମୁଁ ଗୀତ ଶୁଣେ, କ୍ୟାସିଓ ବଜେଇ ଆସେ, କ୍ୟାସିଓ ବଜାଏ। ମୋତେ ଭଲ ଲାଗୁଥିବା ଜିନିଷକୁ ମୁଁ ପଢ଼େ, ଲେଖାଲେଖି କରେ, ମୋତେ ଭଲ ଲାଗେ।
0: ଆପଣ କୋଉ ଧରଣର ଲେଖା ଲେଖନ୍ତି?
1: ମୋର ଲେଖାଲେଖି ହେଉଛି ବିଶେଷ କରି ଏଇ ମନସ୍ତତ୍ତ୍ୱ ଉପରେ। ଆଉ ଯେହେତୁ ମୋର ଗବେଷଣା, ଅଧ୍ୟାପନା ସବୁକିଛି ଚାଲିଛି ମନସ୍ତତ୍ତ୍ୱକୁ ଭିତ୍ତି କରି, ତେଣୁ ମୁଁ ସନ୍ଦର୍ଭ ଲେଖେ, ବିଭିନ୍ନ ପ୍ରକାର ଏ ଯେଉଁ ଆମର ସମ୍ବାଦପତ୍ର ହେଲା, ମ୍ୟାଗାଜିନ୍ ହେଲା, ମୁଁ ପଠାଏ। ବହୁତ ଖୁସି ଲାଗେ ଯେତେବେଳେ ସେଇଟା ମୁଁ ମୋର ନିଜର ଲେଖାକୁ ଛାପ ଅକ୍ଷରରେ ଦେଖେ, ମୋତେ ବହୁତ ଖୁସି ହୁଏ।
0: ଆଉ ଯେଉଁମାନେ ପାଠକ ପାଠିକା ପଢ଼ନ୍ତି, ପ୍ରତି ଉତ୍ତରରେ କ'ଣ କୁହନ୍ତି?
1: ମୋତେ ସେଇଟା ଆହୁରି ଗୋଟେ ଭଲ କଥା ଯେ ଏବେ ତ ମୋବାଇଲ ନମ୍ବର ମୋର ରହୁଛି ଲେଖା ତଳେ, ସେମାନେ ମୋତେ ଫୋନ୍ କରନ୍ତି, ଯାହାଦ୍ୱାରା ମୋର ଆଉ ମୋର ଲେଖା ବିଷୟରେ ଭଲ ଫିଡ଼ବ୍ୟାକ୍ ଦିଅନ୍ତି। ଏଇଟା ମୋର ସେଲ୍ଫ କନଫିଡେନ୍ସକୁ ବଢ଼େଇ ଦିଏ, ମୋତେ ଇଚ୍ଛା ହୁଏ ଆହୁରି ଅଧିକା କିଛି ଲେଖିବା ପାଇଁ। ମୁଁ ବି ନିଜେ ଯୋଉ ମିଟିଂ, ମୋର ଚାକିରି ଜୀବନର ଫଟୋ, ସବୁର ଫଟୋ ରଖିଛି, ସେସବୁ ଫଟୋକୁ ମୁଁ ସମୟ ସମୟରେ ଆଲବମ୍ କାଢ଼ିକି ଓଲଟେଇକି ଦେଖେ। ମାନସିକ ସ୍ତରରେ ମୁଁ ସେଇ ଦୁନିଆକୁ, ସେଇ ସମୟକୁ ପୁଣି ଥରେ ଚାଲିଯାଏ।
0: ଆପଣଙ୍କୁ ଦେଖିଲେ ଲାଗୁଛି ଆପଣ ଖୁବ୍ ସିଷ୍ଟମେଟିକ୍ ଆଉ ଖୁବ୍ ସୁନ୍ଦର ଭାବରେ ଘର ସଂସାର କୁହନ୍ତୁ ସବୁକିଛି ସମ୍ଭାଳି ରଖିଛନ୍ତି। ଆପଣ କହିଲେ ଅବସର ସମୟ ପାଇଲେ ଗୀତ ମଧ୍ୟ ଶୁଣନ୍ତି, ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
1: ମୋତେ ଭଲ ଲାଗେ ତୃପ୍ତି ଦାସଙ୍କର ଗୀତ, ମୋତେ ବହୁତ ଭଲ ଲାଗେ।
0: ତାହେଲେ ଶୁଣନ୍ତୁ ଏଇ ଗୀତଟି।

0: ଗୀତଟି ତ ଶୁଣିଲେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ଶେଷରେ ଆପଣ ଆମର ଅଭିଭାବକ ହୁଅନ୍ତୁ ବା ପିତାମାତାଙ୍କୁ କଣ ପରାମର୍ଶ ଦେବେ?
1: ଏମିତି ମୁଁ ସମସ୍ତଙ୍କ କହିବି, ଆମେ ସମସ୍ତେ ଜୀବନ ଜିଇଁବା ପାଇଁ ହେଲେ ଆମକୁ ଯେକୌଣସି ପରିସ୍ଥିତି ସହିତ ଖାପ ଖୁଆଇ ଚଳିବାକୁ ହବ।
0: ସେ ଯୁବଗୋଷ୍ଠୀ ହୁଅନ୍ତୁ ବା ପିଲାମାନେ ହୁଅନ୍ତୁ ବା ବୟସ୍କ ମଣିଷ ହୁଅନ୍ତୁ,
1: ସେ ଚାପ ବାହାର ଦୁନିଆରୁ ସୃଷ୍ଟି ହେଇଥାଉ କିମ୍ବା ଆମ ନିଜ ମନ ଭିତରୁ ସୃଷ୍ଟି ହେଇଥାଉ, ସେ ସବୁକୁ ଆମେ ଆମ ନିଜର ନିୟନ୍ତ୍ରଣରେ ରଖିବା, ଆମ ନିଜ ମନୋବଳକୁ ସୁଦୃଢ଼ କରିବା। ତ ମନୋବଳ କେମିତି ସୁଦୃଢ଼ ହେଇପାରିବ, ଆମକୁ ଗୋଟେ ଟିକେ ସପୋର୍ଟ ସିଷ୍ଟମ ଦରକାର। ମଣିଷର ନିଜେ ନିଜର ସାଙ୍ଗ ସାଥୀ ପରିବାର ବର୍ଗ ବନ୍ଧୁ ବାନ୍ଧବ ତଥା ଶୁଭାକାଂକ୍ଷୀ ମାନଙ୍କ ସହିତ ସୁସମ୍ପର୍କ ରଖିବା ଅତ୍ୟନ୍ତ ଜରୁରୀ, କାରଣ କିଛି ହେଲେ ଆମେ ତ ଆଟଲିଷ୍ଟ ଟିକେ ଫୋନରେ ତାଙ୍କ ସାଙ୍ଗରେ ସେୟାର କରିପାରିବା, ନହେଲେ କାହାକୁ କହିବା ଆମ ମନର ଦୁଃଖ ମନର ଚାପ। ଜୀବନରେ ସମସ୍ତେ ଆମେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଇଛୁ, କିନ୍ତୁ ତାକୁ ଆମକୁ ସହିବାର କ୍ଷମତା ମଧ୍ୟ ବଢ଼େଇବାକୁ ହବ। ପ୍ରତିକୂଳ ପରିସ୍ଥିତି ଆସୁ ତାକୁ ଆମେ ସହିଯିବା, ଆମେ ଯେତେବେଳେ ଅନୁଭବ କରିବା ଯେ ନା ଆମେ ଆଉ ପରିସ୍ଥିତିରେ ପରିବର୍ତ୍ତନ କରିପାରିବା ନାହିଁ, ଏ ପରିସ୍ଥିତିକୁ ଆମେ ବଦଳେଇ ପାରିବା ନାହିଁ, ଯାହା ବି ହଉ ଆମକୁ ଆ ଭିତର ଦେଇକି ଯିବାକୁ ହବ, ସେତେବେଳେ ଆମେ କ'ଣ କରିବା, ଖୁବ୍ ବୁଦ୍ଧିମତାର ସହିତ ଆମେ ଆମର ଦୃଷ୍ଟିକୋଣକୁ ବଦଳେଇ ଦେବା, ତାକୁ ପରିସ୍ଥିତିଟାକୁ ଏତେ ଆଉ ଆମେ ଖରାପରେ ନେବାନି, ଭାବିବା ଏଇଟା ଆମ ପାଇଁ କି ସର୍ବଶ୍ରେଷ୍ଠ ବିକଳ୍ପ, ଆମର ଯୋଗ୍ୟତା ଅନୁସାରେ ଯାହା ଅନୁସାରେ ଆପଣ ଭାଗ୍ୟ କୁହନ୍ତୁ ଜୀବନ କୁହନ୍ତୁ ଯାହା କିଛି କୁହନ୍ତୁ, ଆମର ଏସବୁ ଭିତରେ ଦେଇକି ଯିବାକୁ ଥିଲା, ଆମକୁ ଏଇଟାକୁ ପାର ହେବାକୁ ପଡ଼ିବ। ଆଉ ଆମର ଏଠି ଯୁବଗୋଷ୍ଠୀମାନଙ୍କୁ କୁହନ୍ତୁ ତାଙ୍କର ପାଖରେ ଲମ୍ବା ଜୀବନ ଅଛି, ସେମାନେ ମାନସିକ ଚାପ ହେଉ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁକି ନିୟମିତ ଯୋଗାଭ୍ୟାସ କରନ୍ତୁ ପ୍ରାଣାୟାମ କରନ୍ତୁ, ଏଇଟା ପିତାମାତାମାନେ ବି କରନ୍ତୁ, ପିତାମାତାମାନେ ମଧ୍ୟ ଦେଖନ୍ତୁ ତାଙ୍କ ପିଲାମାନେ ଗୋଟେ ଶୃଙ୍ଖଳା ଭିତରେ ଜୀବନ କାଟୁଛନ୍ତି କି ନାହିଁ, ତାଙ୍କଠାରୁ ଅତ୍ୟଧିକ ଅସ୍ୱାଭାବିକ ଭାବରେ ଉଚ୍ଚ ଆଶା ରଖନ୍ତୁ ନାହିଁ। ଏ ଉଚ୍ଚ ଆଶା ପୂରଣ ତ ହେଇପାରିବନି, ଆପଣଙ୍କୁ ବହୁତ ପ୍ରକାର ଫ୍ରଷ୍ଟ୍ରେସନ୍ ଭିତରେ ଦେଇକି ଯିବାକୁ ହେବ। ଉତ୍ଥାନ ପତନ ଭଲ ମନ୍ଦ ସୁଖ ଦୁଃଖ ସବୁକୁ ନେଇକି ଜୀବନ, ଦୁର୍ବଳ ମନା ବ୍ୟକ୍ତିଟିଏ ସାମାନ୍ୟ ଅସୁବିଧାରେ ନିଜକୁ ଅସହାୟ ମନେ କରେ, ପିତାମାତାମାନେ ପିଲାଟି ଭଲ କଲାନି ପରୀକ୍ଷାରେ ଭାଙ୍ଗି ପଡ଼ନ୍ତୁନି, ପିଲାକୁ ଗାଳି ଗୁଲଜ କରନ୍ତୁନି, ସବୁ କଥାକୁ ବୁଝି ବିଚାରି ଉପଯୁକ୍ତ ପଦକ୍ଷେପ ନେବା ଏବଂ ନିଜକୁ ପରିସ୍ଥିତି ସାଙ୍ଗରେ ଚଳେଇ ନେଇପାରିଲେ ଆମ ଜୀବନ ସରଳ ହୋଇଯାଏ, ମାନସିକ ଚାପ ଆମକୁ ଆଉ ଏତେଟା ମ୍ରିୟମାଣ କରିପାରେ ନାହିଁ।
0: ଖୁବ୍ ସୁନ୍ଦର କଥା ଗୁଡ଼ିଏ ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
2: ନମସ୍କାର।
0: ଆଜି ଆପଣମାନଙ୍କ ପାଇଁ ଥିଲା ଆଲୋଚନା ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ। ଏ ବିଷୟରେ ଶୁଣିଲେ ଡକ୍ଟର ଗୀତିକା ପଟ୍ଟନାୟକଙ୍କ ସହିତ ଆଲୋଚନା। କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।

0: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

10টি ରାଜ୍ୟର 24টি ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ତାରିଖରେ ସେହି 2 ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ ଜୁଲାଇ 1 ତାରିଖରେ ୱାଶିଂଟନ୍ ଡିସିରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମ୍ର 16 ବିଧାନସଭାର ବାଚସ୍କତି ଭାବେ 7 କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ ୟୁଡିଏଫ୍, ବାମଦଳ ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍କତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ ୟୁଡିଏଫ୍ ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ 3 ଭାଷା ବାଧ୍ୟତାମୂଳକ ଭାବେ ଜୁଲାଇ 1 ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସିବିଏସ୍ଇ ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ 2 ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା, ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1 ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ IBCA ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପଭି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 98 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଟିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର୍, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ଭଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय, ड्रोन, रडार, आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି।

0: ଅଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର ଚାରିଟି ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ତିନୋଟି ଲେଖାଏଁ, ଝାଡ଼ଖଣ୍ଡର ଦୁଇଟି, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ ପହିଲାରେ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକ ସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ସପ୍ତାହର ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ଜଣଙ୍କ ମୃତ୍ୟୁ ହୋଇଛି। 4 ଜଣ ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଜଣ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
1: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ। ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯେଉଁ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯେଉଁ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଇଏ ସବୁ କଥାକୁ ଆଧାର କରିକି ଅନେକ ଗୁଡ଼ିଏ ଆଲୋଚନା ଚର୍ଚ୍ଚା ହୋଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯେଉଁ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେହି ଅନୁଯାୟୀ ଯେଉଁ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଏଭଳି ଅନୁପ୍ରବେଶକାରୀଙ୍କ ପାଇଁ ଥିବା ଅଟକ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରୁ ଆସି ପ୍ରାୟ 35 ବର୍ଷ ଧରି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମୟରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 1ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ପାଇଁ ସମସ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଅଲିବ୍ରିଡ୍ଲେ, ସାମୁଦ୍ରିକ କଇଞ୍ଚ, ବିଲୁପ୍ତ ପ୍ରାୟ ଓ ବିରଳ ଉଦ୍ଭିଦ ପ୍ରାଣୀ ପ୍ରଜାତିର ସୁରକ୍ଷା ଆଜିର ଦିନରେ ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲୀ ଫସଲ ପ୍ରଜାତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଚିରସ୍ଥାୟୀ କୃଷି ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତେ ମିଳିମିଶି ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ବର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3 ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24 ସ୍ଥାନର ତାପମାତ୍ରା 40°C ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 24 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4,00,000 ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ସାଲବେଗଙ୍କ ରଚନାରୁ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର। ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତି ଗୀତ।

ଭାଇଭଉଣୀଙ୍କ ମୁହଁରେ ଆଣେ ନୂଆ ଆଶା। ବୈଜ୍ଞାନିକ ପଦ୍ଧତି ଆଉ ପ୍ରଯୁକ୍ତି ବିଦ୍ୟା ସମୃଦ୍ଧ କୃଷିର ନୂଆ ପରିଭାଷା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ କୃଷି ମହାକୁମ୍ଭ କୃଷି ଓଡ଼ିଶା 2026। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ହେଉଛି ଆହୁରି ବିଶାଳ ଓ ବ୍ୟାପକ। ଏ ବର୍ଷର ଥିମ୍ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି। ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ହେବ କୃଷି ଓଡ଼ିଶା 2026। ଆସନ୍ତୁ ଏହି ବିଶାଳ କୃଷି ମହୋତ୍ସବରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ। ଜାନୁଆରୀ 22 ରୁ 24 ବିଜୁ ପଟ୍ଟନାୟକ ଖେଳପଡ଼ିଆ ବରମୁଣ୍ଡା ଭୁବନେଶ୍ୱର।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆସନ୍ତୁ ଶୁଣିବା ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ।

ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଣ୍ଟିଗ୍ରେଡ଼ ପାର କଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି, ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା,

ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେଇଥିବା, ଛତା ମଧ୍ୟ ବ୍ୟବହାର କରିବା, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ORS ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇପାରିବା, ଥଣ୍ଡା ପାନୀୟକୁ ଦୂରେଇ ରହିବା, ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ତଥା ଏମ ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା, ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା। ସୂଚନାଟି ଏତିକିରେ ଶେଷ ହେଲା।

ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ରାଜ୍ୟ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55ଟି ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା 18ଟି ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦକ୍ଷତା, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି।

ଜାତୀୟ ମାଲବାହୀ ପରିବହନ ମହାସଂଘ FFFAIର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟୀକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର $5 ଟ୍ରିଲିୟନ୍ ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଶିଳ୍ପ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ଅନିଲ ସିଂ ଏବଂ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନା ସାକାର କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକର ସମନ୍ୱିତ ଭୂମିକା, ଓଡ଼ିଶାର ଅଭିବୃଦ୍ଧି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବ ବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ 4 ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜୈବ ବିବିଧତାର ରକ୍ଷକ ଓ 2 ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ଦୈତାପତି ନିଯୋଗ, ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା

0: ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଦୁଇ ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, ଚବିଶ ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖବର ସଂକ୍ଷେପରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର ପାଞ୍ଚଟି ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157ଟି ଜନଜାତି ବହୁଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶା के ऊपर हाईएस्ट मैक्सिमम टेम्परेचर 45.5 डिग्री सेल्सियस झारसुगुड़ा स्टेशन से दर्ज की गई है। ओडिशा के ऊपर झारसुगुड़ा सांबलपुर और खुर्दा डिस्ट्रिक्ट्स के आइसोलेटेड प्लेसेस से हीटवेव कंडीशन रियलाइज।
0: मुख्य संवाद पुणी थरे, ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବିଶ୍ୱ ସମୁଦାୟକୁ ପ୍ରାକୃତିକ ଜଗତ ସହିତ ଅଙ୍ଗାଙ୍ଗୀ ଭାବେ ପୁନଃ ସଂଯୋଗୀକରଣ କରିବାକୁ ଚାହିଁଲେ ଜୈବିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ, ସହରୀକରଣର ପ୍ରଭାବ, ବନାଗ୍ନିର ପ୍ରାଦୁର୍ଭାବ, ଖଣି ଖନନ ଯୋଗୁଁ ପରିବେଶ ପ୍ରଦୂଷଣ ଆଦି କୁପ୍ରଭାବଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। 2006 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଏବଂ ଏ ଦିଗରେ ପ୍ରୟାସକୁ ଜାରି ରଖିବା ଉପରେ ଚଳିତ ବର୍ଷର ବାର୍ତ୍ତା ସୂଚାଇଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବାର ଆବଶ୍ୟକତା, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଜୈବ ବିବିଧତା ବାୟୁମଣ୍ଡଳରେ ଅମ୍ଳଜାନ ଭରିଥାଏ। ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବଗୁଡ଼ିକର ସୁରକ୍ଷା ଦିଗରେ ଜୈବ ବିବିଧତା ବିଶେଷ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପରିବେଶ ପ୍ରଦୂଷଣ, ବାସୋପଯୋଗୀ ସ୍ଥାନର ଅଭାବ, ଗଛ

କଟା ଭଳି ଅନେକ ପ୍ରସଙ୍ଗ ଜୈବ ବିବିଧତା ସୁରକ୍ଷାରେ ବାଧା ସୃଷ୍ଟି କରୁଛି। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ କିଛି ପ୍ରାଣୀ ଏବଂ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଯାଉଛନ୍ତି। ଆଧୁନିକ ସମାଜ ଗଠନ ଲକ୍ଷ୍ୟ ନେଇ ବର୍ତ୍ତମାନ ଯେଉଁସବୁ କାର୍ଯ୍ୟ ଚାଲିଛି ତାକୁ ନିରୀକ୍ଷଣ କଲେ ଜଣାପଡ଼େ, ପରିବେଶ ଉନ୍ନତ ହେବା ବଦଳରେ ବିନାଶ ଆଡ଼କୁ ଗତି କରୁଛି। ଏକ ଆକଳନ ଅନୁଯାୟୀ ଭାରତ ଉଭୟ ଉଦ୍ବେଗଜନକ ଜୈବ ବିବିଧତାର ଆହ୍ୱାନ ଏବଂ ଆଶା

କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଣ୍ଟନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀ ଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟ ଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ। ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500 ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ପ୍ରଜାତି ମଧ୍ୟରୁ 10 ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।

ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ପଦ୍ମିନୀ ହାସ୍ତା।

ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ହାଡ଼ିରାମ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଚୈତ ମାସରେ ମୁଣ୍ଡାରୀ ସମ୍ପ୍ରଦାୟର ଲୋକମାନେ ବହୁ ସଜବାଜ ହୋଇ ଜଙ୍ଗଲରୁ ଶାଳଫୁଲ ଓ ନୂଆ ପତ୍ରକୁ ଆଣି ପୂଜା କରିଥାନ୍ତି। ପ୍ରଥମ ଗୀତଟି ଏହି ମର୍ମର।

ମୁଣ୍ଡାରି ସମ୍ପ୍ରଦାୟରେ ବିବାହଯୋଗ୍ୟ ବରପକ୍ଷ ଭଲ କନ୍ୟାଟିଏ ଖୋଜିବା ପାଇଁ ଅନେକ ସ୍ଥାନକୁ ଯାଇଥାନ୍ତି, କିନ୍ତୁ ଭଲ ଝିଅ ନ ପାଇ ଯେକୌଣସି ଝିଅକୁ ପସନ୍ଦ କରିବା ପାଇଁ ବାଧ୍ୟ ହୋଇଥାନ୍ତି।

ହାଡ଼ିରାମ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଲାଲମୋହନ ସିଂ, ମଙ୍ଗଲ ସିଂ, ଦୁର୍ଗାଚରଣ ସିଂ, ରାମଧନ ସିଂ, ସୁକୁରାମ ସିଂ, ସୋନାମଣି ସିଂ, ତୃତୀୟା ସିଂ ଏବଂ ସରସ୍ୱତୀ ସିଂ। ବରକନ୍ୟା ବିବାହ ହେବା ପୂର୍ବରୁ ଅବଳା କାଟିବା ନିମନ୍ତେ ମୁଣ୍ଡାରୀ ସମ୍ପ୍ରଦାୟରେ ବରକନ୍ୟାଙ୍କୁ ଗାଁ ମୁଣ୍ଡ ସାହାଡ଼ା ଗଛ ମୂଳରେ ଗ୍ରାମ ଦେବାଦେବୀଙ୍କୁ ସାକ୍ଷୀ ରଖି ମଙ୍ଗ

0: ଚାଷୀ ଓଡ଼ିଶା ଚାଷୀ ଭାଇ ଭଉଣୀଙ୍କ ମୁହଁରେ ଆଣେ ନୂଆ ଆଶା। ବୈଜ୍ଞାନିକ ପଦ୍ଧତି ଆଉ ପ୍ରଯୁକ୍ତି ବିଦ୍ୟା ସମୃଦ୍ଧ କୃଷିର ନୂଆ ପରିଭାଷା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ କୃଷି ମହାକୁମ୍ଭ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅଭେଦ୍ୟ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନବିଂଶ ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12,00,000 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍କାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତା ବର୍ଷଠାରୁ ସାଇପ୍ରସ୍

0: ବେସିସ୍ରେ ୟୁପିଆଇ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍କାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍କାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତାବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍କାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି ସ୍କାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍ ରାଡର୍ ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
1: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କରକର ଏକ ଅଭେଦ ବର୍ଡର କି ହମ ସୁରକ୍ଷା କି ଗ୍ରିଡ ବନାନେ କା କାମ ଆଗେ ବଢ଼ ରହା ହେ ଔର ବହୁତ କମ ସମୟ ମେ ଗୃହ ମନ୍ତ୍ରାଳୟ ଡ୍ରୋନ ରଡାର ଆଧୁନିକ କ୍ୟାମେରାଜ ଔର ବାକି ସାରି ତକନିକ କେ ସାଥ ଏକ ସ୍ମାର୍ଟ ବର୍ଡର କେ ପ୍ରୋଜେକ୍ଟ କୋ ଲେକର ଦେଶ କେ ସାମନେ ଆଏଗା।
0: ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତିନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ପାଞ୍ଚ ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି ଦୁଇଦିନ ସମୟ ପାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାୟୁ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ୍ୱ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। 2 ଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି 2 ଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ

0: କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ ଚତୁର୍ଥ ମୃତ୍ୟୁ। ପୂର୍ବରୁ ନେପାଳର ତିନି ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ଟାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ ଛଅ ଜଣଙ୍କର ମୃତ୍ୟୁ ହେବା ସହ ଏଗାର ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ ବଡ଼ ଗଛ, ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କର ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି,
2: ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡକ୍ଟ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ ଡିପିଆର ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3,561 5,473 ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4,145 meter 5,440 meter ପର୍ଯ୍ୟନ୍ତ 974 meter କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର MLA ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 89.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କୌଣସି ସବୁ ପ୍ରକାର ଡେବ୍ରିଜ ଯାଇକି ସେ କେନାଲରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ଫାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି।
1: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀ କକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି।
3: ଆମର ବରଗଡ଼ ଜିଲ୍ଲାରେ ଗୋଦାବରିଶ ମିଶ୍ର ଆଦର୍ଶ

0: ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କର ଯୋଜନା ରହିଛି, ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ ଦୁଇଟି ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼େନ୍ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗାଇସ୍କେଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବିଷ୍ଣୁ ଆଶ୍ରୟ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଅନୁମତି ହୋଇଛନ୍ତି ଏବଂ ଏହି ଗୋଦାବିଷ୍ଣୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଇ ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ NBCC ଏଜେନ୍ସି ସେଇ କାମଟି ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଦୁଇଟି ନିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7ଟି ଟୋଟାଲ 9ଟି ବିଦ୍ୟାଳୟ ନିଆଯାଇଛି।
1: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ୍ନ ଷଷ୍ଠ ଅଧ୍ୟାୟରେ ଘେସ୍ର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୁ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183 ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53 ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।

0: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲି କରି ଶୁଣାଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝି, ଉପସ୍ଥାପନାରେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ସତ୍ୟାନନ୍ଦ ସେଜିପଡ଼ା ଏବଂ ଶୁଭେନ୍ଦୁ କୁମାର ବେହେରା। କାର୍ଯ୍ୟକ୍ରମ ଶୁଣିବା ଏହି ବିଜ୍ଞାପନ ବିରତି ପରେ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।

0: ଆମର ଚାଷୀ ଭାଇ ତଥା ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଜଣା ଯେ ଆମର ସବୁବେଳେ କୁହାଯାଏ, ମହାମନିଷୀ ମାନେ ବି କହିଛନ୍ତି ଏବଂ ସାହିତ୍ୟକାର କଥାକାର ଏବଂ ଲେଖକ ଲେଖିକା ସମସ୍ତେ କହନ୍ତି ଯେ ବସୁଧୈବ କୁଟୁମ୍ବକମ୍। ତାର ଅର୍ଥ ଆମେମାନେ ତ ଜାଣିଛେ, ସମସ୍ତେ ଜାଣିଛନ୍ତି, ତଥାପି ବର୍ତ୍ତମାନ ଗୋଟେ ସମୟ ଆସିଛି ଏଇ ବସୁଧାକୁ ଯଦି ଆମେ ପ୍ରଥମ କହିବା ତାହେଲେ ଆମର ପ୍ରାଣୀ ଜଗତ ଏବଂ ଗଛ ଲତା ଯେତେ ଯାହା ରହିଛି, ପାହାଡ଼ ପର୍ବତ ନଦୀ ନାଳ ସମୁଦ୍ର ସବୁକିଛି ଆମର ବସୁଧା ଭିତରେ ରହିଛି ମାନୁ। କିନ୍ତୁ ବସୁଧା ପାଇଁ ଆମେ କେହି ଚିନ୍ତା କରୁନୁ। ବର୍ତ୍ତମାନ କିନ୍ତୁ ସମୟ ଆସିଛି, ଯଦି ବସୁଧା କଥା ଆମକୁ ଚିନ୍ତା କରିବାକୁ ହବ, କିଛି କାମ କରିବାକୁ ହବ, ତାହେଲେ ବସୁଧାରେ ଥିବା ଆମେ ଯେଉଁ କହୁ ଯେ ଆମ ଶରୀରଟା ହେଉଛି ପାଞ୍ଚଭୂତର ସମାହାର, ସେଇଭଳି ଖାଲି ମଣିଷ ଶରୀର ନୁହେଁ, ସମଗ୍ର ସୃଷ୍ଟିର ଯଦି ଆମେ ସତ୍ତା ଦେଖିବା ତାହେଲେ ସେଇ ପଞ୍ଚଭୂତ ହେଲା ପ୍ରଥମ କଥା ଏବଂ ନିହାତି ପ୍ରଯୁଜ୍ୟ ନା କିସ କହୁଛ?
1: ଦେଖ, ଆମର କେଉଁ ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଯେଉଁ ଚାଷ ହେଇ ଆସୁଛି ଆମେ ଦେଖୁଛେ, ଗୋଟିଏ ଚାଷକୁ ଯଦି ଆମେ ବାରମ୍ବାର ଗୋଟିଏ ବିଲରେ କରିବା ତାହେଲେ ସେ ବିଲରେ ସେଇ ଫସଲଟା ଠିକରେ ହଉନି। କାରଣ ଫସଲ ପରିବର୍ତ୍ତନ ଗୋଟେ ହଉଛି ମାନେ ମାଟିର ଯତ୍ନ ନେବା, ପୁଣି ପରିବର୍ତ୍ତନ ସହିତ ବର୍ତ୍ତମାନ ଆମେ ଦେଖୁଛେ ଯେ ଗୋବର ଖତର ବ୍ୟବହାର, ଆଗରୁ ଆମର ବାପା ଜେଜେବାପା ମାନେ ଗୋବର ଖତର ବ୍ୟବହାର କରିକିରି ବେଶ ସୁନ୍ଦର ଭାବରେ ସେମାନେ ପନିପରିବା ହଉ ଧାନ ହଉ ସବୁ ଚାଷ କରୁଥିଲେ, ଯାହାଫଳରେ କି ଆମର ବିଲର ଯୋଉଟା ଉର୍ବର ଶକ୍ତିଟା ବଜାୟ ରହୁଥିଲା। କାଳକ୍ରମେ ଆମେ ଦେଖୁଛେ ବର୍ତ୍ତମାନ ଗୋରୁ ଗାଈଙ୍କର ସଂଖ୍ୟା ଧୀରେ ଧୀରେ କମିଯାଉଛି, ଯାହାଫଳରେ କି ଚାଷୀ ଭାଇ ଠିକ ଭାବରେ ଗୋବର ତା ବିଲରେ ଦେଇପାରୁନି। ତେଣୁକରି ବର୍ତ୍ତମାନ ଆମର ଯେଉଁ ବାତାବରଣ ରହିଛି, ଯେଉଁ ପରିବେଶ ରହିଛି, ଯେଉଁ ଗଛ ପତ୍ର ଲତା ସବୁ ରହିଛି, ଆଉ ତାକୁ ନେଇକରି ଆମେ କିଭଳି ଭାବରେ ଖତ ପ୍ରସ୍ତୁତ କରିବା ଏବଂ ସେଇଠୁ ଯେଉଁ ଜିନିଷ ସବୁ ଆମେ ପାଇବା, ଗୋଟେ ଜଙ୍ଗଲର ପାଣି ବହି ଆସୁଛି, ସେ ପାଣି ଭିତରେ ମଧ୍ୟ ଅନେକ ପ୍ରକାରର ଖତ ଜିନିଷ ରହିଛି ଯେଉଁଟାକି ସେ ବିଭିନ୍ନ ଗଛକୁ ଛୁଇଁକିରି ଆସୁଛି, ବିଭିନ୍ନ ପ୍ରକାରର ପଚା ଜିନିଷ ପତ୍ରକୁ ଛୁଇଁକିରି ଆସୁଛି, ସେ ଜଳରେ ମଧ୍ୟ କିଛି ଖତ ରହିଛି। ଦେଖିବ ଜଙ୍ଗଲ ପାଖରେ ବା କଡ଼ରେ ଯେଉଁ ବିଲ ରହିଛି ସେଥିରେ ଉର୍ବର ଶକ୍ତି ବଜାୟ ରହିଥାଏ। ଗାଁ ମୁଣ୍ଡରେ ଯେଉଁ ବିଲ ରହିଛି, ଗାଁ ମଧ୍ୟ ଦେଇକରି ଯେଉଁ ପାଣି ଯାଇକରି ସେ ବିଲରେ ପଡ଼ୁଥାଏ, ଗାଁର ଗୋବର ଛେଳି ନେଣ୍ଡି କୁକୁଡ଼ା ନେଣ୍ଡି ଏସବୁର ପାଣି ଧୋଇକରି ଯେଉଁ ବିଲରେ ପଡ଼େ ତା ମଧ୍ୟ ଉର୍ବର ହେଇଥାଏ।
0: ଯେମିତିକି ଆମର ବନ୍ୟା ପରେ ପରେ ଯେଉଁ ପାଳ ଗୁଡ଼ାକରେ ମାଟି ବା ପଟୁ ପଡ଼ି ରହେ, ବନ୍ୟା ପ୍ଲାବିତ ଅଞ୍ଚଳରେ ଯେଉଁ ପଟୁ ପଡ଼ି ରହେ, ଚାଷ କରନ୍ତି ଆମ ଚାଷୀ ଭାଇମାନେ, ପନିପରିବା ହଉ ତୈଳବୀଜ ହଉ ଡାଲି ଜାତୀୟ ଫସଲ ହଉ ଧାନ ଗହମ ହଉ ଯାହା, ସେଟା ବହୁତ ବଢ଼ିଆ ହୁଏ। ଏଇଥିପାଇଁ ଯେଉଁଟା ତୁମେ କହିଲ ଯେ ବିଭିନ୍ନ ରସାୟନ କୃଷି ପାଇଁ ଯାହା ଦରକାର ସେଗୁଡ଼ାକ ସବୁ ଜଙ୍ଗଲରେ ରହିଛି ଏବଂ ନଦୀ ଗତିପଥରେ ଯାହା ଯାହା ସବୁ ନେଇକି ଆସିଥାଏ ସେଇ ପଟୁରେ ମିଶିଥାଏ ବିଭିନ୍ନ ରସାୟନ, ତାପରେ ଯେଉଁ ଖତ ସାର ଯାହା କହିଲ ତୁମେ ସବୁଯାକ ସେଇ ପାଣିରେ ଆସିଥାଏ ଏବଂ ସେଇ ପଟୁଟା ପଡ଼ିଗଲା ପରେ କିଛି ନହେଲେ 2-3 ବର୍ଷ ଧରିକି ଆଉ ଦରକାର ନାହିଁ କି ଖତ ଦରକାର ନାହିଁ, ସେମିତି ଚାଷ ବହୁତ ବଢ଼ିଆ ହୁଏ ଏବଂ ଆମର ଅମଳ ବଢ଼େଇ ଦିଏ। ଅତଏବ ଆମେ ପରିବେଶ କହିଲେ ଖାଲି ଯେ ଆମର ଆମେ ଯେଉଁଠି ରହୁଛୁ ସେଇ ଜାଗାକୁ ଯାହା ପରିବେଶ କହିଲେ ଆମର ନଦୀ ପାଖରୁ ନାଳ ପାଖରୁ ବାୟୁ ପାଖରୁ ସବୁକିଛି ଶବ୍ଦ ପାଖରୁ ସବୁକିଛି ତାହାରି ଭିତରେ ରହିଛି ପରିବେଶ। ତେଣୁ ପରିବେଶକୁ ଯତ୍ନ ନେବା ନିହାତି ଜରୁରୀ। ଆମ ଚାଷୀ ଭାଇମାନେ ବହୁତ ପାରମ୍ପରିକ ରୀତିରେ ଯେଉଁ ପରିବର୍ତ୍ତନ କରୁଥିଲେ ସେଟା ବହୁତ ଭଲ କଥା, କିନ୍ତୁ ବର୍ତ୍ତମାନ ଆମେ ଅତି ଲୋଭ ଯୋଗୁଁ ଆମେ ସବୁ ହେଳାଫିଆ ଗୁଣ ଯୋଗୁଁ ଆମ ପରିବେଶକୁ ଆମେ ନଷ୍ଟ କରିଦେଇଛୁ। ମାନେ ବହୁତ ଆଗ୍ରହ ପ୍ରକାଶ କଲେଣି, ଯଦି ସବିଶେଷ କଥା ଆଲୋଚନା କରିବା ସବୁ କଥାକୁ ଦେଖିବା ତାହେଲେ ଆମେ ନିଶ୍ଚିତ ଭାବରେ ଜାଣିବା ଯେ ପ୍ରଥମରେ କୃଷି କ'ଣ ଥିଲା ବା ଚାଷ କ'ଣ ଥିଲା ଏବଂ ଆମେ କେଉଁ ଅବସ୍ଥାରେ ବର୍ତ୍ତମାନ ପହଞ୍ଚିଛୁ। ଏଟାକୁ ଯଦି ସମଗ୍ର ଆମର ଯେଉଁମାନେ ଅଛନ୍ତି 18-25 ବର୍ଷ ବୟସର ଯେଉଁ ପିଲାମାନେ ଅଛନ୍ତି ସେମାନେ ଆମର ପରପିଢ଼ି ଏବଂ ସେମାନେ ଦେଖାରଖା କଲେ ଆମ ପୃଥିବୀ ଠିକ୍ ରହିବ, ପରିବେଶ ଠିକ୍ ରହିବ। ତ ଆଲୋଚନା କରିବା ଯେ କୃଷିର ପ୍ରାରମ୍ଭିକ ଷ୍ଟେଜ୍ କ'ଣ ଥିଲା ଏବଂ ତା ପରିବର୍ତ୍ତନ ଦେଖି ଗତି କରିକି ଆସିଛି ଏବଂ ବର୍ତ୍ତମାନ ଆମେ କ'ଣ କରିବା ଦରକାର ଏହି ସମ୍ପର୍କରେ ଆଲୋଚନା କରିବା ନା
1: ନିଶ୍ଚୟ ନା। କାରଣ ସେଇଟା ସବୁ ଆମେ ଯଦି ଜାଣିବା ତାହେଲେ ଆମ ନିଜ ଚାଷ ବିଲରେ ଆମେ ସେମିତି ପ୍ରୟୋଗ କରିପାରିବା ବା ଯେଉଁଟାକି ଆମେ କହୁଛେ ଆମର ମାଟିର ଉର୍ବରତା ପାଇଁ ଜୈବିକ ଖତ କେମିତି ପାଇବା ଏବଂ ଜୈବିକ ଖତର ବ୍ୟବହାର ଏହି ପରିବର୍ତ୍ତନରୁ ହିଁ ଆମେ ଜାଣିପାରିବା। ତେବେ ସେ ଯେଉଁ କୃଷିର ଯେଉଁ ପରିବର୍ତ୍ତନ ଧୀରେ ଧୀରେ ଘଟି ଚାଲିଛି ସେ ସମ୍ପର୍କରେ ଆଜି ଶୁଣିବା ଆଉ।
2: ହଁ, ମୁଁ ସାଇପ୍ରସାଦ ମହାପାତ୍ର, ମୁଁ BSc ଇନ୍ ଏଗ୍ରିକଲଚର, ତାପରେ MBA ଇନ୍ ଏଗ୍ରି ବିଜନେସ୍ ମ୍ୟାନେଜମେଣ୍ଟ। ତ ଆଜି ଆମେ କଥା ହେବା ଭାରତର କୃଷିର ଆରମ୍ଭ ଏବଂ ତାର ପରିବର୍ତ୍ତନ। ସ୍ୱାଧୀନତା ପରେ ଭାରତର ଅବସ୍ଥା ଆମେ ସମସ୍ତେ ଜାଣିଛୁ, ଲୋକମାନେ ଦୁଇ ଉଳିର ଖାଦ୍ୟ ମଧ୍ୟ ଖାଇବାକୁ ପାଉନଥିଲେ, ସେତେବେଳେ ଦେଶରେ ଖାଦ୍ୟର ଭୟଙ୍କର ଅଭାବ, ଦେଶରେ ଲୋକମାନେ

ଚାଷୀ ମାନେ ଜାଣିପାରୁନଥିଲେ କୋଉପରି ଭାବରେ ଲୋକମାନଙ୍କର ଖାଦ୍ୟ, ତ ସେହି ସମୟରେ ଏମ୍ଏସ୍ ସ୍ୱାମୀନାଥନଙ୍କ ନେତୃତ୍ୱରେ ଆରମ୍ଭ ହେଲା ହରିତ ବିପ୍ଳବ। ଏହା ସହିତ ଲୋକମାନଙ୍କୁ ଚାଷୀମାନଙ୍କୁ ଜଣାଇବାକୁ ପଡିଲା କିପରି ରାସାୟନିକ ସାର ବ୍ୟବହାର କରିବେ, କିପରି କୀଟନାଶକ ବ୍ୟବହାର କରିବେ, କିପରି ଉଚ୍ଚ ଉତ୍ପାଦନ ବୀଜ ବ୍ୟବହାର କରିବେ ଏବଂ ଆଧୁନିକ ପ୍ରଣାଳୀରେ କିପରି ଚାଷ କରିବେ। ସେହି ଜିନିଷରୁ ସବୁ କଣ ହେଲା ନା, ଏହା ଦେଶକୁ ଖାଦ୍ୟ ସଙ୍କଟରୁ ବଞ୍ଚାଇଲା, ଚାଷୀଙ୍କ ଉତ୍ପାଦନ ବଢାଇଲା, ଦେଶକୁ ଆତ୍ମନିର୍ଭର କଲା। ସେହି ସମୟରେ ରାସାୟନିକ ଚାଷ ଆମ ପାଇଁ ଏକ ଆଶୀର୍ବାଦ। ରାସାୟନିକ ସାର ବ୍ୟବହାର କରି ଲୋକମାନେ ନିଜର ଉତ୍ପାଦନ ବଢାଇଲେ, ବିଭିନ୍ନ ପ୍ରକାରର ପରିବା ପନିପରିବା ବିଭିନ୍ନ ପ୍ରକାରର ଜିନିଷ ଯାକ ଉତ୍ପାଦନ ବଢାଇ ତାହା ବିକ୍ରି କଲେ ଚାଷୀମାନେ ମଧ୍ୟ ଲାଭବାନ ହେଲେ, ଲୋକମାନେ ମଧ୍ୟ ଖାଇବାକୁ ପାଇଲେ। ତ ବର୍ତ୍ତମାନ ସେହି ଆଶୀର୍ବାଦ ଆମ ପାଇଁ ଅଭିଶାପ ପାଲଟିଛି। କିପରି ଭାବରେ, ଯେ ଅତିରିକ୍ତ ବ୍ୟବହାର ସାରର, ରାସାୟନିକ ସାର, କୀଟନାଶକ ଏବଂ ହାଇବ୍ରିଡ୍, ଆମର ହାଇବ୍ରିଡ୍ ବୀଜ ଏହିସବୁ ବ୍ୟବହାର କରି କଣ ହେଇଛି ନା, ଆମର ପ୍ରଥମେ ତ ମାଟିର ଉର୍ବରତା କମିଯାଇଛି, ମାଟି ଜୀବନହୀନ ହେଇଯାଇଛି, ଜଳସ୍ରୋତ ଯାକ ଦୂଷିତ ହେଇଯାଇଛି ଏବଂ ଏହିସବୁ ଜିନିଷ ହୋଇ ଲୋକମାନଙ୍କ ପୁଣି ଆଉ ଥରେ ଚାଷରେ ପ୍ରୋବ୍ଲେମ। ଚାଷୀମାନେ ରାସାୟନିକ ବ୍ୟବହାର କରିବାରୁ କଣ ହଉଛି ନା, ଲୋକମାନେ ତାହା ଖାଉଛନ୍ତି, ଲୋକମାନଙ୍କୁ ବିଭିନ୍ନ ରୋଗ ହଉଛି ଏବଂ ମାଟି ଖରାପ ହେଇଯାଇଥିବାରୁ ପ୍ରତ୍ୟେକ ବର୍ଷ ତାଙ୍କୁ ରାସାୟନିକ ସାର ଅଧିକ ବ୍ୟବହାର କରିବାକୁ, ଯଦି ଗତ ବର୍ଷ ସେମାନେ 40% ଫସ୍ଫରସ୍ ଦେଇଥିଲେ, 60% ନାଇଟ୍ରୋଜେନ୍ ଦେଇଥିଲେ, ନେକ୍ସଟ ବର୍ଷ ତାହା ବଢେଇବା, ରାସାୟନିକ ସାର ଉପରେ ତାଙ୍କର ନିର୍ଭରତା ବଢି ବଢି ଯାଉ। ତ ଏହି ସମୟରେ ଆମେ କଣ କରିବା, ପ୍ରଥମେ ତ ଏହି ସମୟରେ ଆମେ ଖତ ବ୍ୟବହାର କରିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ଫୋକସ୍ କରିବା, ଯାହାକି ବାୟୋଲୋଜିକାଲ ଏବଂ ଅର୍ଗାନିକ ଫାର୍ମିଂ ଉପରେ ଆମେ ଫୋକସ୍ କରିବା। ବାୟୋଲୋଜିକାଲ ଫର୍ଟିଲାଇଜର୍ସ ୟୁଜ୍ କରିବା, ଜୈବିକ ସାର ଆମେ ବ୍ୟବହାର କରିବା। ଜୈବିକ ସାର କଣ ପ୍ରଥମେ ଆମେ ଜାଣିବା, ଜୈବିକ ସାର ହେଉଛି ଯୋଉ ଜୈବିକ ପଦାର୍ଥ ସବୁ ମାଟିରେ ଥାଏ, ଯେପରି ଏଜିଟୋବ୍ୟାକ୍ଟର, ଡାଇଜୋବିୟମ, ଏହିସବୁ କଣ କରନ୍ତି, ମାଟି ଭିତରର ଯୋଉ ନାଇଟ୍ରୋଜେନ୍ ଥାଏ ତାହାକୁ ଗଛ ପର୍ଯ୍ୟନ୍ତ ପହଞ୍ଚାନ୍ତି। ବାୟୋଲୋଜିକାଲ ଫର୍ଟିଲାଇଜର ଯାହା ଆମେ ତାକୁ ବ୍ୟବହାର କଲେ ଆମେ ଅଧିକ ରାସାୟନିକ ସାର ଦେଉନେ, ମାଟି ଭିତରେ ଥିବା ଯୋଉ ଜୈବିକ ପଦାର୍ଥ ଅଛି ତାହାକୁ ସେଇ ଏଜିଟୋବ୍ୟାକ୍ଟର କିମ୍ବା ରାଇଜୋବିୟମ କଣ କରୁଛି, ଗଛ ପାଖକୁ ନେଇକି ପହଞ୍ଚାଉଛି ଏବଂ ବିଭିନ୍ନ ବାୟୋ ଷ୍ଟିମୁଲାଣ୍ଟ ଅଛି ଯାହାକି ଗଛକୁ ବଢାଇବାରେ ସାହାଯ୍ୟ କରିବ। ଏବଂ ଆଉ ଗୋଟେ ଜିନିଷ ଆମେ ଏବେ ଫୋକସ୍ କରିବା ଦରକାର, ମାଟିକୁ ପୁନର୍ଜୀବିତ ଆମକୁ କରିବାର, ଜୀବାଣୁ ଓ ପ୍ରାକୃତିକ ପଦାର୍ଥ ଦ୍ୱାରା ମାଟିକୁ ସୁସ୍ଥ କରିବାର, ଫସଲକୁ ପ୍ରାକୃତିକ ଭାବେ ସୁରକ୍ଷା ଦେବାର ଅଛି। ଏହା ଫଳରେ କଣ ହବ ନା, ସୁସ୍ଥ ମାଟି ରହିବ, ସୁସ୍ଥ ଫସଲ ରହିବ, ପରିବାର ଆମର ସୁସ୍ଥ ରହିବ। ତ ଏହାଦ୍ୱାରା ଚାଷୀ ଭାଇମାନେ ମଧ୍ୟ ଲାଭବାନ ହେବେ, କିପରି ନା, ବାୟୋଲୋଜିକାଲ ଏବଂ ଅର୍ଗାନିକ ଫାର୍ମିଂ କରିଥିବାରୁ ଯୋଉ ପନିପରିବା କିମ୍ବା ଯୋଉ ଧାନ ସେମାନେ ପାଉଛନ୍ତି ତାହା ମାର୍କେଟରେ ଆମେ ଅଧିକ ମୂଲ୍ୟରେ ବିକ୍ରି କରିପାରିବା। ତ ପରିବର୍ତ୍ତନ କିପରି ଆରମ୍ଭ କରିବା, ପରିବର୍ତ୍ତନ ଆମେ ପ୍ରଥମେ ରାସାୟନିକ ସାରର ବ୍ୟବହାର କମେଇବା, ଜୈବିକ ସାର ଏବଂ ବାୟୋ ଫର୍ଟିଲାଇଜର ବ୍ୟବହାର କରିବା। ମାର୍କେଟରେ ବିଭିନ୍ନ ଜୈବିକ ଫର୍ଟିଲାଇଜର ମିଳୁଛି, ଆମେ ତାହାକୁ ଯାଇ ମାର୍କେଟରୁ ଆଣିବା ଏବଂ ତାହାକୁ ବ୍ୟବହାର କରିବା। ବାୟୋ ପେଷ୍ଟିସାଇଡ୍ ବ୍ୟବହାର କରିବା, କିମ୍ବା ଆମେ ବିଭିନ୍ନ ଅନ୍ୟ ଜିନିଷ ମିଳୁଛି ଯାହାକି ଗଛକୁ ଏବଂ ମାଟିକୁ ଖରାପ କରିବ, ସେହିପରି ବାୟୋ ପେଷ୍ଟିସାଇଡ୍ ବ୍ୟବହାର କରିବା। ଏବଂ ପ୍ରଥମେ ନିଜ ମାଟିକୁ ଚିହ୍ନି ମାଟିର ପରୀକ୍ଷା କରିବା, କେଉଁ ଜିନିଷ ସେଥିରେ କମ୍ ଯାଉଛି ତାହାକୁ କେମିତି ଆମେ ବାୟୋଲୋଜିକାଲ ଫର୍ଟିଲାଇଜର ଦେଇ ବଢେଇବା ତାହା ଦେଖି। ଭାଇମାନେ, ଆମେ ମାଟିରୁ ଜନ୍ମ ହେଇ ମାଟି ଆମକୁ ଜୀବନ ଦେଇଛି, ଯଦି ଆମେ ମାଟିକୁ ବଞ୍ଚେଇ ପାରିବୁ ନାହିଁ ତେବେ ଆମର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବନି। ଭବିଷ୍ୟତକୁ ଆମ ଦୃଷ୍ଟିରେ ରଖି ଆମେ କିପରି ନିଜ ମାଟିକୁ ବଞ୍ଚେଇବା, କେମିତି ନିଜ ଦେହକୁ ସୁସ୍ଥ ରଖିବା, କେମିତି ଚାଷୀ ଭାଇମାନଙ୍କର ମଧ୍ୟ ଉତ୍ପାଦନ ବଢିବ, ସେମାନେ କେମିତି ଲାଭବାନ ହେବେ ତାହା ଦେଖିବା। ଶେଷରେ ମୁଁ ସନ୍ଦେଶ ଦେବି, ଚାଷୀ ଭାଇ ଓ ଭଉଣୀମାନେ ରାସାୟନିକ ସାରର ନିର୍ଭରତାରୁ ମୁକ୍ତ ହୁଅନ୍ତୁ, ଆସନ୍ତୁ ସମସ୍ତେ ମିଶିକି ମାଟିକୁ ସୁସ୍ଥ କରିବା, ସୁସ୍ଥ ଫସଲ ଏବଂ ସୁସ୍ଥ ଜୀବନ ରଖିବା।

0: ଆମେ ଯେପରି ଭାବରେ ବ୍ୟବହାର କରୁଛୁ ସେହିପରି ଭାବରେ ଆମେ ପ୍ରତ୍ୟାବର୍ତ୍ତନ ବି ପାଇବୁ। ଅର୍ଥାତ୍ ସାର୍ ଆଇଜାକ୍ ନ୍ୟୁଟନ୍ ଯାହା କହିଥିଲେ ତୃତୀୟ ତାଙ୍କର ଅଧ୍ୟାୟରେ, ଯେ ପ୍ରତ୍ୟେକ କର୍ମର ପ୍ରତିଫଳନ ହୁଏ ଏବଂ ପ୍ରତିଫଳନଟା ହେଉଛି ମାନେ ଯାହା ଆମେ ଦେଇଥିବୁ ତାହା ପାଇବୁ, ପାଇବୁ ଖରାପ ବା ଭଲ ହଉ। ତ ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ଗୋଟେ କଥା ଜାଣିଛୁ, ସମଗ୍ର ମାନବ ସଭ୍ୟତାରେ ଆମେ ପ୍ରତ୍ୟେକ ପରିବର୍ତ୍ତନରେ ଯେତେ ଲୋକ ଆମେ ଦେଖିଛୁ ବା ଆମର ବିଜ୍ଞାନ କହୁଛି ବା ଯାହା ବିଶେଷଜ୍ଞମାନେ ଦେଖିଛନ୍ତି ପ୍ରତିପାଦନ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଆନ୍ଥ୍ରୋପୋଲୋଜିରେ ହଉ ବା ଜିଓଗ୍ରାଫିରେ ହଉ, ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଯଦି ଦାୟୀ ହୁଅନ୍ତି ତାହେଲେ ସଭ୍ୟ ସମାଜ କହୁଥିବା ବର୍ତ୍ତମାନର ଲୋକମାନେ, କିନ୍ତୁ ପ୍ରତ୍ୟେକ ପରିବର୍ତ୍ତନରେ ବା ପରିବର୍ତ୍ତନ କରିବା ପାଇଁ ଚାହାନ୍ତିନି ସେମାନେ ହେଉଛନ୍ତି ଆଦିମ ଆଦିବାସୀ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ଆମ ସୃଷ୍ଟିର ବିଡ଼ମ୍ବନା ଦିଆ ସେମାନଙ୍କୁ ଆମର ସୃଷ୍ଟିରେ, କିନ୍ତୁ ପ୍ରକୃତରେ ଯେଉଁ ସବୁଜ ବିପ୍ଳବ କଥା କୁହାହେଲା ବା ଯେଉଁ ପରିବର୍ତ୍ତନ କଥା କୁହାହେଲା, ପରିବର୍ତ୍ତନରେ ସାମିଲ ହେବା ପାଇଁ ସେଇମାନେ ନା ଯେଉଁମାନେ କି ସୃଷ୍ଟିକୁ ଭଲ ପାଆନ୍ତି, ପ୍ରକୃତିକୁ ଭଲ ପାଆନ୍ତି ଏବଂ ଭଗବାନକର୍ତ୍ତା ଦେଇଥିବା ପ୍ରତ୍ୟେକ ଜିନିଷକୁ ସେମାନେ ବର୍ତ୍ତମାନ, ଆମେ ଯଦି ବର୍ତ୍ତମାନ ଆମ ଶିମିଳିପାଳ ଦେଖିବା ତାହେଲେ ଶିମିଳିପାଳ ଜଗି ରଖିଛନ୍ତି ସେଇମାନେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ଆମ ବ୍ୟବସ୍ଥାର ବିଡ଼ମ୍ବନା, ଯାହା ସେମାନଙ୍କୁ ଖେଇକି ବିଭିନ୍ନ ପ୍ରକାର କଥା କହିକି ବିଭିନ୍ନ ପ୍ରକାର ବ୍ୟବସ୍ଥା କରିକି ସେମାନଙ୍କୁ ଆମେ ବିଚ୍ଛିନ୍ନ କରିଛୁ। ତେବେ ବର୍ତ୍ତମାନ ଆମେ ଯଦି ଆଲୋଚନା କରିବା ତାହେଲେ ସୃଷ୍ଟି ରହିବା ପାଇଁ ଏବଂ ଆମ କୃଷି ଯେଉଁ କଥା ଆମେ ଆଲୋଚନା କଲୁ ଯେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଇକି ଆମେ ଗତି କଲୁ ଏବଂ ଡକ୍ଟର ଏମ୍ ଏସ୍ ସ୍ୱାମୀନାଥନ ସବୁଜ ବିପ୍ଳବ ବା ହରିତ ବିପ୍ଳବ ଆଣିକି ଆମର ଅମଳ କରିବା ଯେଉଁ ଗୁଣ ବା ଗୁଣବତ୍ତାକୁ ବଢ଼େଇଲେ, ଅମଳ କରିବାର ଯେଉଁ ସଂଖ୍ୟାଟାକୁ ବଢ଼େଇ ଦେଲେ। ଅମଳ କରୁଥିଲେ ଗୋଟେ, ଆମ ବାରିପଦା ଭାଷାରେ ମୟୂରଭଞ୍ଜ ଭାଷାରେ ଆମେ ଯେଉଁ ଗୋଟେ ଏକର ଜମିରେ 8 ପୌଟି 10 ପୌଟି 12 ପୌଟି କାଟୁଥିଲେ, ହଠାତ୍ 20 ପୌଟି 20 ପୌଟିକୁ ପଳେଇ ଆସିଲେ। ପୌଟି କଥା କହିଲେ ଆମ ଚାଷୀ ଭାଇମାନଙ୍କୁ ଜଣା, ବା ଆମର ଯେଉଁ କହୁ ମାଣ ବା ସେର, 8 ସେରରେ କିସ ହୁଏ, ତାପରେ 20 ସେରରେ କିସ ହୁଏ, ତା 20 ସେରର ଅଧିକାର କିସ ହୁଏ, ସବୁ କଥା ଆମ ଚାଷୀ ଭାଇମାନଙ୍କୁ ଜଣା। ତେବେ ବହୁ ଗୁଣିତ କରିଦେଲୁ ଆମ ଅମଳକୁ, କିନ୍ତୁ ବର୍ତ୍ତମାନ ଦେଖିବାକୁ ପାଇଲୁ ଆମ ଚାଷୀ ଭାଇମାନଙ୍କୁ ବି ଜଣା ଯେ ଆମେ ଯେଉଁ ଗୁଣବତ୍ତା ଅମଳରେ ପାଇବା କଥା ସେ ଗୁଣବତ୍ତା ପାଇଲୁନି। ଆମେ ନିଜେ ଇଏ କରୁ, ଆମେ ନିଜେ କନଜ୍ୟୁମ୍ କରୁ ବା ନିଜେ ଆମେ ବ୍ୟବହାର କରୁ ବା ବ୍ୟବହାର କରିବା ପାଇଁ ହାଟ ବଜାରରେ ବିକୁ, ସମସ୍ତଙ୍କ ପାଇଁ ଆମେ ଖରାପ ବା କହିବାକୁ ଗଲେ ବିଷ ମିଶ୍ରିତ ଖାଦ୍ୟକୁ ଆମେ ବିପଣନ କଲୁ, ବାଣ୍ଟିଲୁ। ତେଣୁ ବର୍ତ୍ତମାନ ଆମେ କ'ଣ ପଦକ୍ଷେପ ନେଇପାରିବା ଯେଉଁଫଳରେ କି ଆମର ସମଗ୍ର ଚାଷୀ ଭାଇମାନେ ବା ଯେଉଁମାନେ ଅମଳ କରୁଛନ୍ତି ନିଜ ଉଦ୍ୟାନରେ ହଉ ବା ବାଡ଼ିରେ ଆମେ ଗୋଟେ କିଚେନ୍ ଗାର୍ଡ଼େନ୍ କରୁଛେ ସେଥିରେ ହଉ, କ'ଣ ପରିବର୍ତ୍ତନ କରିପାରିବା? ଆଗକୁ ଆମର ପାଉଁଶ ବ୍ୟବହାର ହେଉଥିଲା, ଖତ ବ୍ୟବହାର ହେଉଥିଲା, ଗୋବର ଖତ ପ୍ରଚୁର ପରିମାଣରେ ବ୍ୟବହାର ହେଉଥିଲା, କିନ୍ତୁ ବର୍ତ୍ତମାନ ଆମେ ପ୍ରଚୁର ବ୍ୟବହାର କରିପାରୁନୁ। ତାର କାରଣ ବି ଆପଣ କହିଲେ, ସେଇଟା ହେଉଛି ଆମର ଯେଉଁଟାକି ଆମେରିକାରେ କହନ୍ତି ଅର୍ଥାତ୍ ଗୋ ସମ୍ପଦ, ସେଇଟା କମେଇ ଦେଇଛୁ କିନ୍ତୁ ଆମର ବିକଳ୍ପ ଅଛି ନା ନାହିଁ? ଗୋବର ଜାଗାରେ ଆମେ ଆଉ କିଛି ବ୍ୟବହାର କରିପାରିବା କି?
1: ଦେଖନ୍ତୁ, ଗୋବର ବ୍ୟବହାର କରୁଥିଲେ ପୂର୍ବରୁ, ଆମେ ଗୋବର ଖତ ବ୍ୟବହାର କରୁଥିଲେ, ବର୍ତ୍ତମାନ ତା ଜାଗାରେ ଆମେ ଯଦି କହିବା ଆମେ କ'ଣ କରିପାରିବା, କମ୍ପୋଷ୍ଟ ବନେଇ ପାରିବା। କେମିତି କମ୍ପୋଷ୍ଟ ବନେଇବା? ପ୍ରଥମେ ଆମେ ଭର୍ମି କମ୍ପୋଷ୍ଟ ବନେଇ ପାରିବା।

0: ଭାତ ଯୋଡ଼ ଆମେ କୁହାଯାଉଛୁ, ସେଇଥିରେ କ'ଣ ନା ଆମେ ବିଭିନ୍ନ ପ୍ରକାରର ପନିପରିବାର ଚୋପା ହେଲା, ଫଳର ଚୋପା ହେଲା, ଯାହା ବି ଘରୁ ବାହାରୁଛି ଆମର ଅର୍ଗାନିକ ୱେଷ୍ଟ ଯୋଉଟା,
1: ଏମିତିକି ଆମେ ଫୁଲ ବି କହିବାକୁ ଗଲେ
0: ହେଲେ ପୂଜା
1: ପୂଜାରେ ଯାଇକି ପକଉଛେ, ସେ ନଦୀ ନାଳରୁ ଯାଇକି ସମୁଦ୍ରରେ ପଡ଼ୁଛି ଏବଂ କୋଉଠି କେମିତି ବାହାରେ ରହିଯାଉଛି, ସେ ବି ଗୋଟେ ପରିବେଶକୁ ଖରାପ କରୁଛି। ଆମର ବହୁତ ପ୍ରକାର ଅନ୍ଧବିଶ୍ୱାସ ରହିଛି। ଆମେ ଯଦି ଫୁଲଟାକୁ ବି
0: ଆମେ ମାଟି ସହିତ ମିଶେଇ ସେଥିରେ କିଛି ଜିଆ ଛାଡ଼ି ଘରେ ଆମେ ରଖିବା ଏବଂ କିଛି ଦିନ ପରେ ଆମେ ତା ଭିତରେ କ'ଣ ଦେଖିବା ନା, ସେଇ ଯୋଉ ସବୁ ଫୁଲ ପନିପରିବା ଚୋପା ଏବଂ ଯାହାକି ଗନ୍ଧ କରୁଥିଲା ତାହା ପରିଣତ ହେଇଯାଇଛି ଆମର ଖତରେ। ସେଇ ଖତକୁ ଆମେ ସବୁଜ ଖତରେ, ସେଇ ଖତକୁ ଆମେ କ'ଣ ଆମେ ଘରେ ଯଦି ବାଡ଼ିରେ ଲଗେଇଥିବା ଟିକେ ପନିପରିବା ହେଲା କି କୋଉ ଗଛ ହେଲା, ଆମେ ତାହା ଦେଲେ ଗଛ ବଢିବ।
1: ସବୁବେଳେ କମ୍ପ୍ଲେନ୍ କରୁଛନ୍ତି ସେଟା ଟିକେ ଉଇ ଲାଗୁଛି, ସେଇ ଜିନିଷଟା ବ୍ୟବହାର କରିବା ଦ୍ୱାରା ଟିକେ ଉଇ ହେଇଯାଉଛି, ଉଇଟାକୁ ଟିକେ ପ୍ରତିହତ କରିବା ପାଇଁ କ'ଣ କରିପାରିବା ଆମେ?
0: ଆମେ କେମିକାଲ ପେଷ୍ଟିସାଇଡ୍ ଇନସେକ୍ଟିସାଇଡ୍ ନ ଦେଇକି ଆମେ କ'ଣ କରିପାରିବା ନା, ଆମେ ଦେଖିଥିବା ନିମ ଗଛ ସମସ୍ତଙ୍କ ଘରେ ଥିବ କିମ୍ବା କିଛି ପିତା ଟାଇପ୍ର ଗଛ ଯୋଉ ଥିବ, ନିମ ଗଛକୁ ଆମେ ଧରିନିଅନ୍ତୁ,
1: ନିମ କରଞ୍ଜ ବହୁତ ପ୍ରକାର ଅଛି,
0: ସେଇ ଗଛର ଆମେ କ'ଣ କରିବା, ସେଇ ଗଛର ପତ୍ରକୁ ଆଣିକି ଗରମ ପାଣିରେ ପକେଇକି ଗରମ କରିବା ଏବଂ ତା ଭିତରୁ ଗୋଟେ ତେଲ ଟାଇପ୍ର ପଦାର୍ଥ କିମ୍ବା ପାଣିଟା ଯୋଉ ଗରମ ହବ ସେଇ ଭିତରୁ ସେ ଟାଣି ନବ, ସେ ରସକୁ ଯୋଉ ଟାଣି ନବ ତାହାକୁ ଆମେ ଗୋଟେ ବଟଲରେ ପୁରିକି ସ୍ପ୍ରେ କରିପାରିବା। ସେଥିରୁ କ'ଣ ହବ, ସେଇ ଜିନିଷରୁ ଯୋଉ ଉଇ ହଉଥିବ କିମ୍ବା ପୋକ ଲାଗୁଥିବେ ସେମାନେ ମରିଯିବେ। ମଝିରେ ମଝିରେ ଆମେ ଦେଖିଥିବା କେତେବେଳେ ଲାଗିଯାଉଥିବ, ଯଦି ଟିକେ ଲାଗୁଥିବ ଯାଇକି ତାକୁ ଝଡ଼େଇ ଦେଇପାରିବା। ଆମେ ପ୍ରତ୍ୟେକ ସମୟ ଦେଖିବା ଆମ ଗଛରେ କ'ଣ ହଉଛି, ଦେଖିଲେ ମଧ୍ୟ ଆମେ କିଛି କିଛି ନିଜେ ସେଥିରୁ ଦୂରେଇ ଦେଇପାରିବା।
1: ନା ନା ମାରିବା ସେମାନେ ଲାଗିବା ଆଗରୁ ଆମେ ବି ସେଟାକୁ ମାନେ ଯୋଉଟା କୁହନ୍ତି ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍, ତାହା ବ୍ୟବହାର କରିକି ସେମାନେ ନ ଆସିବା ପାଇଁ ଆକୃଷ୍ଟ ନ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ କି? କାରଣ ପ୍ରଥମରୁ କହିଛେ ବସୁଧୈବ କୁଟୁମ୍ବକମ୍, ଆମର ଉଇଟା ବି କେଉଁଠି କେମିତି ଖରାପ କରୁଥିଲେ ବି ଭଲ ବି ବହୁତ କଥା ଅଛି, ଆମେ ସେଇଟା ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆଲୋଚନା କରିବା, କରିବାର ବି ଆମ ପାଖରେ ରହିଛି ମାନେ ସ୍କୋପ୍ ରହିଛି। ତେବେ ଆମେ ନ ଲାଗିବା ମଧ୍ୟ ସେଗା ବ୍ୟବହାର କଲେ ସେଗା ଲାଗିବ
0: ଲାଗିବ ନାହିଁ।
1: ଦ୍ୱିତୀୟ କଥା ହେଲା ଯେ ଆମେ ବ୍ୟବହାର କରିବା ଦ୍ୱାରା ସବୁଜ ଖତ ଏବଂ ବାୟୋ ଫର୍ଟିଲାଇଜର୍ ଯେଉଁଟା ଜୈବିକ ସାର, ଖତ, ଔଷଧ, ସେ କୀଟନାଶକ ହଉ ବା ଆମର ବିଭିନ୍ନ ପ୍ରକାର ଯେଉଁ ଲାଗେ ରୋଗ ତା ପାଖରୁ ହଉ ଆମେ ବଞ୍ଚିପାରିବା, କିନ୍ତୁ ଅମଳରେ ଟିକେ ପରିବର୍ତ୍ତନ ହବ କି?
0: ହଁ ହଁ ହବ।
1: ଅମଳରେ ଯେଉଁ କ୍ୱାଣ୍ଟିଟି ଆମେ ପାଉଥିଲେ, ଯେଉଁ ପରିମାଣ ପାଉଥିଲେ, ସେ ପରିମାଣରେ ଟିକେ ପରିବର୍ତ୍ତନ ହବ,
0: ଟିକେ ପରିବର୍ତ୍ତନ ସେ ଭିତରେ ହବ,
1: କିନ୍ତୁ ଗୁଣବତ୍ତା ଠିକ ରହିବ,
0: ଗୁଣବତ୍ତା ଠିକ ରହିବ, ତାହା ଦେହ ପାଇଁ ବି ଠିକ ରହିବ।
1: ଆମେ ଯେଉଁଥିପାଇଁ ଆମେ ଅମଳ କରୁଛେ, ଯାହା ପାଇଁ ଆମେ ଅମଳ କରୁଛେ, ନିଜ ପାଇଁ ହଉ ବା ହାଟ ବଜାରରେ ହଉ, ସମସ୍ତଙ୍କ ପାଇଁ ତାର ଗୁଣବତ୍ତା ଠିକ ରହିବ,
0: ପରିବେଶ ଠିକ ରହିବ, ଲୋକମାନେ ଠିକ ରହିବେ, ଲୋକମାନଙ୍କ ଦେହ ଠିକ ରହିବ, ସେଇ ଜିନିଷ ସବୁ ଯେଉଁ କୀଟନାଶକ କିମ୍ବା ରାସାୟନିକ ଆମେ ସାର ବ୍ୟବହାର କରୁଛେ ସେଥିମଧ୍ୟରୁ ଲୋକଙ୍କୁ କ୍ୟାନ୍ସର ହଉଛି, ପଶୁମାନେ ମଧ୍ୟ ତାହା ଖାଇଦେଲା ପରେ ଦେହ ଖରାପ ହଉଛି। ଗୋଟେ ପଟେ ଆମେ ଖାଦ୍ୟ ଖାଉଛେ କିନ୍ତୁ ଅନ୍ୟ ପଟେ ପୋକକୁ ଡରିକି ଆମେ କି ରୋଗକୁ ଡରିକି ସେ ଗଛରୁ ଖାଉନେ, କ'ଣ ଦେହ ଖରାପ ହେଇଯିବ? କିନ୍ତୁ ଆମେ ଯୋଉ ରାସାୟନିକ ବ୍ୟବହାର କରୁଛେ, ଆମେ ସେ ଭିତରେ ଯୋଉ କୀଟନାଶକ ବ୍ୟବହାର କରୁଛେ, ତାହା ଆମ ଦେହକୁ ଖରାପ କରୁଛି, ସେ ପୋକ କିମ୍ବା ରୋଗ ଆମ ଦେହକୁ ବେଶୀ ଖରାପ କରିବାଠୁ ସେ ଆମ ଦେହକୁ ବେଶୀ ଖରାପ କରୁଛି, ସେ ଆମ ପରିବେଶକୁ ବେଶୀ ଖରାପ କରୁଛି।
1: ପ୍ରକୃତ କଥା ଆମର ଚାଷୀ ଭାଇମାନେ, ଶ୍ରୋତା ବନ୍ଧୁମାନେ, ଶ୍ରୋତା ଭାଇ ଭଉଣୀମାନେ ସମସ୍ତେ ନିଶ୍ଚିତ ଭାବରେ ଏକଥା ଚିନ୍ତା କରିବେ। ବହୁତ ଭଲ ଜାଗାରେ ଆମେ ପହଞ୍ଚିଛେ, ଭଲ ସମୟରେ ଆମେ ପହଞ୍ଚିଛେ। ବର୍ତ୍ତମାନ ଆମେ ପ୍ରକୃତିର ଯତ୍ନ ନେବା ନିହାତି ବାଞ୍ଛନୀୟ, ନିହାତି ଆବଶ୍ୟକ। ଆମେ ନିଜକୁ ଯତ୍ନ କରିବା, ଆମେ ନିଜକୁ ଠିକ୍ ସୁସ୍ଥ ରଖିବା ଆଗରୁ ପ୍ରଥମେ ଆମ ମାଟି ମାଆର ଯତ୍ନ ନେବା, ଆମ ପ୍ରକୃତିକୁ ଯତ୍ନ ନେବା, ଆମ ବସୁଧାକୁ ଯତ୍ନ ନେବା, ତେବେ ଆମେ ସମସ୍ତେ ଭଲ ରହିବା। ଏବଂ ଏଇ କଥାକୁ ଜଷ୍ଟିଫାଇ କରିବା ପାଇଁ, ପ୍ରକୃତିସ୍ଥ କରିବା ପାଇଁ, ଠିକ୍ କରିବା, ସଜୀବ କରିବା ପାଇଁ ଆମର ନିହାତି ଆବଶ୍ୟକ ହେଉଛି ଜୈବିକ କୃଷି, ଜୈବିକ କଥାବାର୍ତ୍ତା, ଜୈବିକ ଜୀବନଯାପନ ପ୍ରଣାଳୀ। ଯାହା ହଉ ଶ୍ରୋତାବନ୍ଧୁ ମାନେ, ଆପଣମାନେ ସମସ୍ତଙ୍କୁ ଧନ୍ୟବାଦ। ତେବେ ଆଜିକା କାର୍ଯ୍ୟକ୍ରମ କିପରି ଭାବରେ ଆପଣଙ୍କୁ ଭଲ ଲାଗିଲା କି ଖରାପ ଲାଗିଲା ଏ ସମ୍ପର୍କରେ ମତାମତ ଦେଇ ଚିଠି ଲେଖିବେ। ଆମ ଠିକଣା ହେଲା କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7577002, ଜିଲ୍ଲା ମୟୂରଭଞ୍ଜ। ନମସ୍କାର।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷବାସ, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନାରେ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ସତ୍ୟାନନ୍ଦ ସେଜିପଡ଼ ଏବଂ ଶୁଭେନ୍ଦୁ କୁମାର ବେହେରା। ଆକାଶବାଣୀ ବାରିପଦା ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଆସନ୍ତୁ ଶୁଣିବା ପରେ ପରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। କଥାଚିତ୍ର ଅଭିଳାଷ, କଣ୍ଠଶିଳ୍ପୀ ହେମଲତା। ଆସନ୍ତୁ ଶୁଣିବା ଏହି ଗୀତଟି।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଥିଲେ ଏହି ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ ଏହି ଗୀତଟି କଣ୍ଠଦାନ କରିଥିଲେ କୁମାର ବାପି ଏବଂ ତପୁ ମିଶ୍ର। ଆସନ୍ତୁ ଶୁଣିବା ପରବର୍ତ୍ତୀ କଥାଚିତ୍ର। ଏହି ଆମ ସଂସାର କଣ୍ଠଶିଳ୍ପୀ ହୈମନ୍ତୀ ଶୁକ୍ଳା ଏବଂ ଅକ୍ଷୟ ମହାନ୍ତି।

0: ମାନେ ଶୁଣୁଥିଲେ କଥାଚିତ୍ର ଆକାଶ ଦୀପରୁ ଏହି ଗୀତଟି କଣ୍ଠଦାନ କରିଥିଲେ ଅକ୍ଷୟ ମହାନ୍ତି। ଏଥିସହିତ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆରମ୍ଭ କରୁଛୁ ସୁଗମ ସଙ୍ଗୀତ, ଆସନ୍ତୁ ଶୁଣିବା ପରେ ପରେ କେତୋଟି ସୁଗମ ସଙ୍ଗୀତ।
1: କୃଷି ଓଡ଼ିଶା ଚାଷୀ ଭାଇ ଭଉଣୀଙ୍କ ମୁହଁରେ ଆଣେ ନୂଆ ଆଶା। ବୈଜ୍ଞାନିକ ପଦ୍ଧତି ଆଉ ପ୍ରଯୁକ୍ତି ବିଦ୍ୟା ସମୃଦ୍ଧ କୃଷିର ନୂଆ ପରିଭାଷା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ କୃଷି ମହାକୁମ୍ଭ କୃଷି ଓଡ଼ିଶା 2026 ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ହେଉଛି ଆହୁରି ବିଶାଳ ଓ ବ୍ୟାପକ। ଏ ବର୍ଷର ଥିମ୍ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି, ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ହେବ କୃଷି ଓଡ଼ିଶା 2026। ଆସନ୍ତୁ ଏହି ବିଶାଳ କୃଷି ମହୋତ୍ସବରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ। January 22-24 ବିଜୁ ପଟ୍ଟନାୟକ ଖେଳପଡ଼ିଆ, ବରମୁଣ୍ଡା, ଭୁବନେଶ୍ୱର।
0: ଅରୁଣ ମନ୍ତ୍ରୀଙ୍କ ରଚନାରେ ବାବୁଲ ସିପ୍ରିୟଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏହି ଗୀତଟି।

ଦେବୀଦତ୍ତ ମହାନ୍ତିଙ୍କ ରଚନାରୁ ଶିଳ୍ପୀ କରୁଣାକରଙ୍କ କଣ୍ଠରେ ଶୁଣିଲେ ଏହି ଗୀତଟି। ଏଥିସହିତ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆସନ୍ତୁ ଶୁଣିବା ପୁରୁଣା ଦିନର ମିଠା ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ। ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10ଟା। ଆସନ୍ତୁ ଶୁଣିବା ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା। ପରିବେଷଣ କରିଛନ୍ତି ଉଗ୍ରସେନ ପାଢ଼ୀ ଏବଂ ସାଥୀ କଳାକାର।

ଯେ ଆଶୀର୍ବାଦ ଶ୍ଳୋକ ମାଧ୍ୟମରେ ମୁଁ ଆଜି ବିଶ୍ୱବାସୀଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଦଶ ଦେବତାଙ୍କୁ ଆହ୍ୱାନ କରିଛି। ସେଇ ଦଶ ଦେବତା ମତ୍ସ୍ୟ କଶ୍ୟପ ବରାହ ବଳରାମ ରାମ ଏବଂ ପରଶୁରାମ ବୌଦ୍ଧ ଏବଂ କଳିକି ଏଇ ଦଶ ଅବତାରୀ ଠାକୁର ଆଜି ସମସ୍ତଙ୍କର ମଙ୍ଗଳ କରନ୍ତୁ, ବିଶ୍ୱବାସୀଙ୍କର ମଙ୍ଗଳ କରନ୍ତୁ। ସର୍ବେ ବୋଲ ଆନନ୍ଦ ଏକବାର ହରି।

ଠିକ ସେଇ ପ୍ରଭାତ ସମୟରେ ଘଟଣାଟି ଘଟିଛି କ'ଣ ନା ଆପଣ କବି କାଳିଦାସ ପ୍ରମାଣ କରୁଛନ୍ତି କେମିତି ପ୍ରଭାତ ଆସିଛି ବୋଲି ଗୋଟିଏ ସୁନ୍ଦର ଶ୍ଳୋକ କଲେ ଷାଟପ୍ରବେମ।

ସେଥିପାଇଁ ପ୍ରଭାତ ଆସିଛି। ଆଜ୍ଞା, ସେ ପ୍ରଭାତ ସମୟରେ ଘଟଣାଟି ଘଟିଛି କ'ଣ ନା, ମୁଁ ଆଜି ଆପଣମାନଙ୍କୁ ସର୍ବପ୍ରଥମେ ନେଇ ବିଷୟବସ୍ତୁ ପ୍ରାରମ୍ଭରୁ ଲଙ୍କା କଟକରେ ପହଞ୍ଚେଇବି। ସେଇ ସ୍ୱନସ୍ପର୍ଶୁ ଲଙ୍କା କଟକ, ଲଙ୍କା କଟକର ରାଜା ହେଉଛନ୍ତି ବିଂଶବାହୁ ବିଂଶାକ୍ଷ ରାବଣ। ରାବଣ ଆଜି ଦେବାର୍ଚ୍ଚନ କରୁଛି। କେମିତି ପ୍ରକାର ରାବଣ ଦେବାର୍ଚ୍ଚନ କରୁଛି ଆମେ ଗୋଟିଏ ପଦ ଏଇଠି ଦେଖିବା। ଆପଣଙ୍କର କବି ହେଉଛନ୍ତି ନିଧିରାମ ମହାରଣା।

ପ୍ରଣିପାତ କରି ଦଶଗ୍ରୀବ ରାବଣ ଆଜି ତାର ଦେବାର୍ଚ୍ଚନ କର୍ମ ଶେଷ କରିଛି। ସେ ଦେବାର୍ଚ୍ଚନ କର୍ମ ଶେଷ ହେଲା ପରେ ଡାକିଦେଲା ମା ନିକଷାକୁ, କହିଲା ମା ଲୋ ଆଜି ମୁଁ ଟିକେ ବନଭ୍ରମଣ କରିବାକୁ ଯିବି। କିନ୍ତୁ ଦିଗ୍ବିଜୟ କରିବାକୁ ଯିବା ସମୟରେ ରାବଣ ସେ ତାର ସେନା ସୈନ୍ୟକୁ କେବେ ହେଲେ ନିଏନି, କିନ୍ତୁ ଯେତେବେଳେ ବନଭ୍ରମଣ କରିବାକୁ ରାବଣ ବାହାରିଛନ୍ତି ତେଣୁ ଡାକିଦେଲେ, କହିଲେ ସାରଥି ଆଜି ତମେ ମୋ ସହିତ ବନକୁ ଯିବ। ତେଣୁ ରଥ ଚଳେଇ ବିଂଶାକ୍ଷ ରାବଣ ଆଜି ଚାଲିଛନ୍ତି ବନଭ୍ରମଣ କରିବାକୁ।

ସାକ୍ଷର ଆପଣ ଆଜି ବନରେ ପହଞ୍ଚି ଯାଇଛନ୍ତି, ଯେଉଁ ବନ ପ୍ରାନ୍ତରେ ପହଞ୍ଚିଛନ୍ତି ସେ ବନଟି କେମିତି ଦିଶୁଛି ବୋଲି ତାର ଗୋଟିଏ ପ୍ରମାଣ ଦେଖିବା, ରାମ ଗୀତି ଗୋବିନ୍ଦ ଜୟଦେବ ଗୋସ୍ୱାମୀ। ସୁନ୍ଦର ଦିଶୁଛି ଆଜି ବନ ପ୍ରଦେଶଟି, କେମିତି ବନଟା ଦିଶୁଛି।

ପ୍ରାନ୍ତରେ ପହଞ୍ଚି ଯାଇଛନ୍ତି ବିଂଶ ବାହୁ ବିଂଶାକ୍ଷ ରାବଣ ଆଜି ଶିକାର ଅନ୍ୱେଷଣ କରିବା ପାଇଁ। ଡାକିଲେ ଆରେ ସାରଥି, ଆରେ ବନକୁ ତ ମୁଁ କେବେ ଦିନେ ଆସିନଥିଲି, ନୂଆ କରି ଆଜି ଏ ବନକୁ ମୁଁ ଆସିଛି। ଦେଖିପାରୁଛୁ ନା ଅଦୂରରେ ଗୋଟିଏ ଅପରୂପା ନାୟିକା ଦିଶୁଛି। ସାରଥି ଡାକିଲା କହିଲା, ମହାରାଜ ଆପଣ କ'ଣ ଦେଖିଲେ? ଲକ୍ଷ୍ୟ ପଡ଼ିଛି ସେ ନାୟିକା ଉପରେ। ରାବଣ ଯେତେବେଳେ ଇଏ ଦିବ୍ୟ ସୁନ୍ଦରୀ ନାୟିକାକୁ ଦେଖିଛନ୍ତି, ଆପଣଙ୍କର ଉର୍ବଶୀ ଅଷ୍ଟବଜ୍ର ମିଳନ କୃଷ୍ଣ ପ୍ରସାଦ ବସୁଙ୍କର ଏଇଠି ଗୋଟିଏ ପଦ ପ୍ରମାଣ ଆସୁଛି। କହିଲେ ଅମର୍ତ୍ତ୍ୟ ଦୁଲ୍ହା ବାବା ମା ବନ ଦେବୀ।

ବାବିନ ସାକ୍ଷ ରାବଣ ଡାକିଦେଲେ, କହିଲେ, ରେ ସାରଥୀ, କିଏ ସେ ସୁନ୍ଦରୀ? ଇଏ ସ୍ୱର୍ଗର ଦେବୀ ନା ମର୍ତ୍ତ୍ୟର ମାନବୀ? ବର୍ତ୍ତମାନ ତ ସାମାଜିକ ଚିନ୍ତାଧାରାଟା ଆସି ସେଇଠି ପହଞ୍ଚିଲାଣି ନା। ଜଣେ ସୁନ୍ଦରୀ ଝିଅକୁ ଦେଖିଲେ ଆଜିକାଲିକା ପିଲାମାନେ, ଆଜିକାଲିକା ଉଶୃଙ୍ଖଳିତ ଯୁବକମାନେ କଥା ପଦେ କହିବାକୁ ପଛଉ ନାହାନ୍ତି। କିନ୍ତୁ ଇଏ ଆଜିର କଥା ନୁହେଁ, ସେ ପୁରାଣ ଦିଗରେ ବି ସେଇଆ ଥିଲା। ଇଏ ଅପରୂପା ନାୟିକାକୁ ଦେଖିବା ମାତ୍ରେ ରାବଣ ଡାକିଲା, ରେ ସାରଥୀ, କିଏ ସେ ସୁନ୍ଦରୀ? ଇଏ ସ୍ୱର୍ଗର ଦେବୀ ନା ମର୍ତ୍ତ୍ୟର ମାନବୀ? ତାର ପରିଚୟଟା ବୁଝି ଆସିବ। ନିକଟରେ ପହଞ୍ଚି ଯାଇଛନ୍ତି ସାରଥୀ, ପଚାରିଦେଲେ, କହିଲେ, ରେ ସୁନ୍ଦରୀ, କିଏ ସେ ତୁମେ ଏ ଜଙ୍ଗଲ ପ୍ରାନ୍ତରେ? ତମେ ସ୍ୱର୍ଗର ଦେବୀ ନା ମର୍ତ୍ତ୍ୟର ମାନବୀ? ଡାକିଦେଲେ, କହିଲେ, ରେ ସାରଥୀ, ତମେ ପଚାରି ଆସ ଏ ସୁନ୍ଦରୀ ଜଣକ କିଏ, କ'ଣ ଆର ପରିଚୟ? ତେଣୁ ପହଞ୍ଚି ଯାଇଛି ସାରଥୀ, ଯାଇ ନିକଟରେ ଡାକିଲେ, ରେ ସୁନ୍ଦରୀ, ତମେ ସ୍ୱର୍ଗର ଦେବୀ ନା ମର୍ତ୍ତ୍ୟର ମାନବୀ? ଆମ ରାଜା ପଠେଇଛନ୍ତି ତମର ପରିଚୟ ନେବା ପାଇଁ। ଇଏ ଝିଅ ଜଣକ ଆଜି ଚାହିଁ ଦେଲା ସାରଥୀର ମୁହଁକୁ, ଉତ୍ତର ଦେଉଛି, କହିଲା, ହେ ମହାତ୍ମା, ଆପଣ ଯଦି ମୋର ପରିଚୟ ପଚାରୁଛନ୍ତି, ମୋ ବାପାର ପରିଚୟ, ରାଜ୍ୟର ପରିଚୟ, ଏ ପରିଚୟ ମୁଁ ଦେଇପାରିବିନି।

ପରିଚୟ ଦେଲା ହେ ମହାତ୍ମା। ମୋର ନାମ ହେଉଛି ଚିତ୍ରାବଳୀ, ମୋର ବାପାଙ୍କର ପରିଚୟ କି ରାଜ୍ୟର ପରିଚୟ ମୁଁ ଦେଇପାରିବି ନାହିଁ, ତେଣୁ ନିକଟରେ ପହଞ୍ଚିଗଲେ ସାରଥି ଡାକିଲେ, ମହାରାଜ ଏ ଯେଉଁ ନାରୀ ଜଣକ ଇଏ ହେଉଛି ମର୍ତ୍ତ୍ୟର ମାନବୀ, କିନ୍ତୁ ତାର ବାପା ମାଆଙ୍କର କି ରାଜ୍ୟର ପରିଚୟ ଦେବା ପାଇଁ ମନା କରୁଛି।

କହିଲା ହେ ମହାତ୍ମା, ମୁଁ ଜାଣିପାରିଲି ଆପଣ ଜଣେ ବ୍ରହ୍ମଦର୍ଶୀ ବ୍ରାହ୍ମଣ, ଶିବ ଠାକୁରଙ୍କର କଥା ସତ୍ୟ ହେଲା, ଏଥର ମୁଁ ହସି ହସି ପ୍ରାଣଦାନ କରିବି, କାରଣ ଯଦି ଆପଣ ମୋତେ ବିବାହ ନ ହେବେ ମୁଁ ଆପଣଙ୍କ ନାଁରେ ଜୀବନ ହାରିବି, ଏ ଦୋଷଟା ଆପଣଙ୍କୁ ଲାଗିବ। ତେଣୁ ଦଶଗ୍ରୀବ ରାବଣ ମନରେ ଚିନ୍ତା କଲା, କ'ଣ ମୁଁ କରିବି। ତେଣୁ ମନା କରିବା ପୂର୍ବରୁ ଇଏ ନାରୀ ଜଣକ ଆଜି ପୁଷ୍ପମାଲ୍ୟ ରାବଣ ଗଳାରେ ଲମ୍ବାଇ ଦେଇ ତାଙ୍କୁ

0: ପହଞ୍ଚି ଯାଇଛି ଲଙ୍କା କଟକରେ ମା ନିକଷା ନିକଟରେ, ଡାକିଦେଲା ମା ଲୋ, ଜୀବନରେ କେବେ ବି ମୁଁ ଭୁଲ କରିନି, କୌଣସି ଅପରାଧ ତୋ ପାଦ ତଳେ କରିନି, କିନ୍ତୁ ଆଜି ଯୋଉ ଭୁଲ କରିଛି ସେଇ ଭୁଲ ସ୍ୱୀକାର କରିବାକୁ ଆସିଛି। ନିକଷା ଡାକିଲା, ମୋ ଧନ, ତୋ ଜୀବନରେ ତୁ କେବେ ଭୁଲ କରୁନା ବୋଲି ମୁଁ ଭଲ ଭାବରେ ଜାଣେ। ଯଦି ତୁ ଭୁଲ କରିଛୁ, କଣ ଭୁଲ କରିଛୁ, କଣ ତୋର ଭୁଲ, ତୋ ଭୁଲଟା ନିଶ୍ଚିତ ଠିକ ହେଇଥିବ। ଏଇ କଥାକୁ ଶୁଣି ସାରିବା ପରେ ରାବଣ କହିଲା, ମାଲୋ, ତୋତେ ନ ପଚାରି ନ ଉଚାରି ଗୋଟିଏ ଅସହାୟ ବାଳିକାକୁ ମୁଁ ବିବାହ କରିଛି। ନିକଷା କହିଲା, ଆରେ ବାବା, ତୁ ଯେତେବେଳେ ମନସ୍ଥ କରି ବିବାହ କରିଛୁ, ନିଶ୍ଚିତ ଭାବରେ ତୋର କଥାଟା ହଉଛି ସିଦ୍ଧାନ୍ତ ବା ସତ୍ୟ, ବା ତୁ କେବେ ଭୁଲ କରିନଥିବୁ।
1: ତେଣୁ
0: ଆଜି ରାଜଉଆସକୁ ନେଇ କୁଳବଧୂକୁ ଚାଲି ଯାଇଛନ୍ତି ନିକଷା। ପୁରୁଣା କାଳିଆ ନୀତି ଅନୁସାରେ ଯୋଉଦିନ ହୁଏ ବିବାହ ସେଇଦିନ ହୁଏ ବାସର ରାତି, ତେଣୁ ରାବଣର ଆଜି ହେଉଛି ବାସର ରାତି। ତେଣୁ ବାସର ରାତିର କର୍ମଟାକୁ କେମିତି ସମାପିତ କରିବାକୁ ହବ, ନବକୁଳବଧୂ ରୂପରେ ସଜାଇ ଦେଉଛନ୍ତି ଆଜି ଚିତ୍ରାବଳୀକୁ ନିକଷାଙ୍କର ଆଦେଶରେ ଆଜି ବେଶକାରୀ ପଠାଇ ଦେଇଛନ୍ତି। କବି ସମ୍ରାଟ ଭଞ୍ଜ ଆଜି ଗୋଟିଏ ପଦ ପ୍ରମାଣ କରିଛନ୍ତି,

ଦେଇଛନ୍ତି ବାସର ଗୃହରେ ଚିତ୍ରାବଳୀକୁ ନବବଧୂ ବେଶରେ ସଜାଇ ଗଜଦନ୍ତ ନିର୍ମିତ ପଲଙ୍କ ଉପରେ ବସିଛନ୍ତି ରାବଣ। ନିକଟରେ ପହଞ୍ଚି ଯାଇଛି ଆଜି ଚିତ୍ରାବଳୀ। ସ୍ୱାମୀଙ୍କର ପାଦ ତଳେ ପ୍ରଣାମ କରି ଭୂମି ପରେ ବସିଗଲେ ରାବଣ ମନରେ ଚିନ୍ତା କଲା, ଯୋଉ ନାରୀ ମୋତେ ବାଧ୍ୟ କରି ବିବାହ ହେଇଛି, ଇଏ ନାରୀ ଜଣକ ଏମିତି ଅଭିମାନ କରିବାର କାରଣ କ'ଣ? ଯାହା ହେଲେ ବି ନାରୀର ଶ୍ରେଷ୍ଠ ଧନ ହେଉଛି ଲଜ୍ଜା। ନାରୀ ଜଣେ ଯାହା ପାଖରେ ଲଜ୍ଜା ନଥାଏ, ଇଏ ଦୁନିଆରେ ସେ କେବେ ନାରୀରେ ପରିଗଣିତ ହୋଇପାରେନି। ତେଣୁ ତାର ଲଜ୍ଜାକୁ ଭଗ୍ନ କରିବା ପାଇଁ ତାକୁ ଟିକେ ମାନଭଞ୍ଜନ ଗୋଟିଏ ପଦ ପଢ଼ିବାକୁ ପଡ଼ିବ। ତେଣୁ ଗୋଟିଏ ପଦ ଆମର ରାଗ ଆସିବ ଚମ୍ପୁ।

କହିଲା ହେ ଦଶଗ୍ରୀବ ଦଶଗ୍ରୀବ ରାବଣ, ତମେ ମୋର ପରିଚୟଟା ଠିକ ଭାବରେ ଜାଣିନା, ମୁଁ କିଏ ବୋଲି ତମେ ଜାଣିନା। ତମେ ଜାଣିଛ ନା ମୁଁ କିଏ? ମୁଁ ସେଇ ନାରୀ ଜଣକ ଯୋଉ ନାରୀ ତୁମକୁ ସ୍ୱର୍ଗପୁରେ ତୁମକୁ ବିବାହ କରିବାକୁ କହୁଥିଲା। ମୋର ନାମ ହେଉଛି ଦୁନ୍ଦୁବି ଅପ୍ସରା। ସ୍ୱର୍ଗପୁରରେ ଯେତେବେଳେ ବିଷ୍ଣୁଙ୍କ ଦ୍ୱାରରେ ତମେ ଦ୍ୱାରି ହୋଇଥିଲ, ସେତେବେଳେ ତୁମ ନାଁ କ'ଣ ଥିଲା ଜାଣିଛ? ତୁମ ନାଁ ଥିଲା ଜୟ ଆଉ ବିଜୟ।

ସେଇ ଦିନର ସେଇ ସ୍ୱର୍ଗର ଅପସରା। ମୋର ନାମ ହେଉଛି ଦୁନ୍ଦୁବି ଅପସରା। ମୁଁ ତୁମକୁ ସ୍ୱାମୀ ରୂପରେ ବରଣ କରିବାକୁ ଚାହିଁଥିଲି। ତୁମେ ମୋତେ ପ୍ରତ୍ୟାଖ୍ୟାନ କରିଥିଲ ନା? ଆଉ ତୁମେ କହିଥିଲ ତୁମେ ହେଉଛ ଗୋଟିଏ ବେଶିଆର ଝିଅ, ତୁମେ ନିଜେ ବି ଗୋଟିଏ ବେଶିଆ। ବେଶିଆ ହୋଇ ମୁଁ ବିଷ୍ଣୁଙ୍କ ଦ୍ୱାରେ ମୁଁ ବିଷ୍ଣୁଙ୍କର ପୁଅ ପରି ତୁମେ ପୁଣି ମୋତେ ସ୍ୱାମୀ ରୂପରେ ଗ୍ରହଣ କରିବ ବା ମୁଁ ତୁମକୁ ସ୍ତ୍ରୀ ରୂପରେ ସ୍ୱୀକାର କରିବି? କିନ୍ତୁ ମୁଁ ସେଇଠି କାକୁତି ମିନତି ହେଇ କହିଥିଲି, ହେ ମହାତ୍ମା, ମୁଁ ତୁମର ସୁନ୍ଦର ରୂପକୁ ଦେଖି ମୁଁ ତୁମକୁ ସ୍ୱାମୀ ରୂପରେ ବରଣ କରିବାକୁ।

କରିଥିଲ, ଆଉ ତୁମେ ମୋତେ ସ୍ତ୍ରୀ ରୂପରେ ସ୍ୱୀକାର କରିବନି ବୋଲି ତୁମେ ମନା କରିଥିଲ, ଆଉ ମୁଁ ହେଉଛି ବେଶ୍ୟାର ଝିଅ ବୋଲି ବେଶ୍ୟାକୁ ତମେ ଘୃଣା କରିଥିଲ, କିନ୍ତୁ ସେଇଠି ତୁମେ ମୋତେ କହିଥିଲ, କହିଲା ବେଶ୍ୟା କେବେ କାହାକୁ ଆଦର କରନ୍ତିନି, ଯାହା ପାଖରେ ଧନ ଥାଏ ତାକୁ ବେଶ୍ୟା ଆଦର କରେ, କିନ୍ତୁ ରୂପବନ୍ତକୁ ବେଶ୍ୟା ଆଦର କରେନି।

ସ୍ତ୍ରୀଟି ମୋତେ ଉତ୍ତର ଦେଇଥିଲ, କହିଲ ହେ ଦୁନ୍ଦୁବୀ ଅପସରା, ବେଶିଆ ମାନଙ୍କର ନିର୍ଦ୍ଧିଷ୍ଟ ସ୍ୱାମୀ ନାହିଁ। ବେଶିଆ ମାନେ କୌଣସି ସୁନ୍ଦର ଯୁବକଙ୍କୁ ଦେଖି ସ୍ୱାମୀ ବୋଲି ସ୍ୱୀକାର କରିପାରନ୍ତିନି। ବ୍ରାହ୍ମଣ ଘର ସନ୍ତାନ ହଉ କି ବିଦ୍ୱାନ ପଣ୍ଡିତ ଗଣେଶ ସମାନ ପଣ୍ଡିତ ହୁଅନ୍ତୁ, କିନ୍ତୁ ତାଙ୍କର ବିଦ୍ୟା କ'ଣ, ବୁଦ୍ଧି କ'ଣ, ଗର୍ବ କ'ଣ, ଯଶ କ'ଣ, ଏସବୁ ଦରକାର ନାହିଁ।

ଆସନ୍ତି କେକେୟ ପ୍ରତ୍ୟେକ ଦିନ ପ୍ରଭାତ ସମୟରେ ସେ ବନଭ୍ରମଣ କରିବାକୁ ଆସନ୍ତି, ଶିକାର ଅନ୍ୱେଷଣ କରନ୍ତି। ଆଜି ବି ମଧ୍ୟ ବନଭ୍ରମଣ କରିବା ପାଇଁ ବନ ପ୍ରଦେଶରେ ପହଞ୍ଚି ଯାଇଛନ୍ତି। ହଠାତ୍ ଗୋଟିଏ ନାରୀର କଣ୍ଠସ୍ୱର ବାଜିଗଲା କର୍ଣ୍ଣରେ।

ଠିକରେ ଆଜି ଏ ଜଙ୍ଗଲରେ ମୋତେ କିଛି ନୂଆ ନୂଆ ଲାଗୁଛି, କାରଣ ଦ୍ରାବିଡ଼ ଜଙ୍ଗଲରେ ରାଜା କେକେଙ୍କ ଜଙ୍ଗଲରେ ଆଜି ଗୋଟିଏ ନାରୀର କଣ୍ଠସ୍ୱର ଶୁଭୁଛି। କୋଉ ନାରୀ ଆଜି ପାର୍ଶ୍ୱବିକ ସୁବିଧାରେ ପଡ଼ିଛି ବା କୋଉ ନାରୀ ବିପଦରେ ପଡ଼ିଛି, ନାରୀକୁ ଉଦ୍ଧାର କରିବା ହେଉଛି ରାଜା ମହାରାଜା ମାନଙ୍କର ଧର୍ମ। ବର୍ତ୍ତମାନର ଯୁଗ, ବର୍ତ୍ତମାନ ସଂସ୍କୃତି, ବର୍ତ୍ତମାନର ସାଧାରଣ ସଭା ନେଇ ଯଦି ଆପଣମାନେ ଦେଖୁଥିବେ କୌଣସି ନାରୀ ଜଣେ ବିପଦରେ ପଡ଼ିଥିବ, କିନ୍ତୁ ଯିଏ ତାକୁ ସାହା ଦେବା କଥା, କିନ୍ତୁ ସାହା ଦ୍ୱାରା ସିଏ ଅନ୍ୟତ୍ର ତାର ଲୁଣ୍ଠନ କରିବାକୁ ଚାହୁଁଛି, କିନ୍ତୁ ସେଦିନ ତାହା ନଥିଲା। ରାଜା ମହାରାଜା ମାନଙ୍କର କଥା, ସେ ନାରୀମାନଙ୍କୁ ସୁରକ୍ଷିତ ଦେଉଥିଲେ, ନାରୀମାନଙ୍କୁ ନିଜର ମା ଭଉଣୀର ସ୍ନେହ ସମ୍ମାନ ବୃତ୍ତି ଦେଉଥିଲେ। ସେଇଥିପାଇଁ ଚାଣକ୍ୟ କହିଲେ, ମାତୃବତ ପରଦାରେଷୁ ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ ଆତ୍ମାବତ ସର୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତ। ପରର ଝିଅ ବୋହୂମାନଙ୍କୁ ଯେ ମା ଭଉଣୀର ସମ୍ମାନ ଦିଏ ଜଗତରେ, ସେହି ହିଁ ପଣ୍ଡିତ ସେ। ତେଣୁ ଚାଣକ୍ୟ କହିଛନ୍ତି, ସେଦିନର ପୁରାଣ ନୀତିଟା ତା ନଥିଲା। ରାଜା କେକେୟ ପହଞ୍ଚି ଯାଇଛନ୍ତି ଏ ନାରୀର କଣ୍ଠସ୍ୱରକୁ ବାରି, ଯେତେବେଳେ ନିକଟରେ ପହଞ୍ଚି ଯାଇଛନ୍ତି, ଦେଖିଦେଇଛନ୍ତି, ଡାକିଦେଲେ, ରେ ସୁନ୍ଦରୀ ନାୟିକା, କିଏ ସେ ତମେ, କ'ଣ ତୁମର ପରିଚୟ, ତମ ମଥାର ଟିପି ଟିପି ଚନ୍ଦନ ବିନ୍ଦୁକୁ ଦେଖି, ତମ ବେଶଭୂଷଣକୁ ଦେଖି, ତମର ପାଟ ବସ୍ତ୍ରକୁ ଦେଖି ମୁଁ ଜାଣିପାରୁଛି ତମେ ନବବିବାହିତା ନାୟିକା ହେ। ତମେ କ'ଣ ଜଣେ ନବବିବାହିତା ନାୟିକା? ତମେ କ'ଣ ବିବାହ କରିଥିଲ? ତମ ସ୍ୱାମୀ ତମକୁ ତଡ଼ି ଦେଇଛନ୍ତି? ନା ବିପଦର ସମ୍ମୁଖୀନ ହୋଇ ଚାଲି ଆସିଛ? ଇଏ ନାରୀ

ହାତ ଯୋଡ଼ିଦେଲା ନାୟିକା ଜଣକ ଡାକିଲା, ହେ ମହାତ୍ମା, ମୋ ସ୍ୱାମୀର ପରିଚୟ, ରାଜ୍ୟର ପରିଚୟ, ଶାଶୁଘରର ପରିଚୟ ମୁଁ ଦେଇପାରିବିନି। ଯଦି ଆପଣ ମୋତେ କହୁଛନ୍ତି, ମୋ ନିଜର ପରିଚୟ ମୁଁ ଆପଣଙ୍କ ନିକଟରେ ଦେବି। କେବଳ ମୋର ନାଁଟି ଜାଣି ଆପଣ ସନ୍ତୁଷ୍ଟ ହୁଅନ୍ତୁ। ମୋର ନାଁ ହେଉଛି ଚିତ୍ରାବଳୀ। ମୁଁ ଯେଉଁଠି ବିବାହ କରିଥିଲି, ମୋ ସ୍ୱାମୀ ମୋତେ ତଡ଼ିଦେଲେ ନିଃସ୍ୱାର୍ଥ ରାତିରେ, କାରଣ ମୁଁ ଜାଣିନି ସେ ମୋତେ କାହିଁକି ତଡ଼ିଦେଲେ ବୋଲି। କିନ୍ତୁ ଆପଣ ଯଦି ଆପଣଙ୍କ ରାଜ୍ୟକୁ ମୋତେ ନେବେ, ମୁଁ ଆପଣଙ୍କର ଝିଅ ପରି ହୋଇଯିବି, ମୁଁ ଆପଣଙ୍କର ବହୁତ କର୍ମରେ ଲାଗିବି। ହେ

ନାୟିକା ଜଣକୁ ଯିଏ ଯେବେ ହେଲେ ବା ଯେକୌଣସି ରାଜା ହେଉ ବା ମହାରାଜା ହେଉ ବା ସାଧାରଣ ବ୍ୟକ୍ତି ହେଉ, ଯଦି ଜଣେ ଅସହାୟ ବ୍ୟକ୍ତିକୁ ଯିଏ ସାହାଯ୍ୟ କରେ ତାଠୁ ବଡ଼ ଏ ଦୁନିଆରେ ଆଉ କେହି ନାହିଁ। ସେଇଥିପାଇଁ ଭାଗବତ କହିଛି ପର ଉପକାର।

ସେଇ ମନ୍ଥରା ସେଦିନ ହେଇଥିଲା ବିଧବା। ସେଦିନ ସ୍ୱାମୀର ସହକର୍ମକୁ ସେହି ହିଁ ଉଦ୍ଧାର କରିଥିଲା, ସ୍ୱାମୀକୁ ପଠାଇଥିଲା ସ୍ୱର୍ଗକୁ, ନିଜର ସ୍ୱାମୀଙ୍କର ମୁକ୍ତିପଥର ଯାତ୍ରୀ ହୋଇ ନିଜେ ବି ସେ ମୁକ୍ତି ପାଇ ସ୍ୱର୍ଗକୁ ଯାଇଥିଲା। ସେହି ନାରୀ ଜଣକ ହେଉଛି ମନ୍ଥରା। ତେଣୁ ତା'ର ପୂର୍ବ ନାମ ଥିଲା ଚିତ୍ରାବଳୀ, କିନ୍ତୁ ଆପଣମାନେ ସମସ୍ତେ ଜାଣନ୍ତି କୈକେୟୀଙ୍କର କୁମନ୍ତ୍ରଣାରେ ଯାଇଥିଲେ ରାମବନକୁ, କିନ୍ତୁ କୈକେୟୀ ଥିଲେ ମାଧ୍ୟମ, କିନ୍ତୁ ତାଙ୍କର ସ୍ଥଳ ବିସ୍ତୃତ ମାଧ୍ୟମ ଥିଲେ କିଏ ନା ସେ ଜଣକ ହେଉଛନ୍ତି ମନ୍ଥରା। ଶୁଣୁଥିଲେ ମୋର।

ଲୋକ ସଙ୍ଗୀତ କାର୍ଯ୍ୟକ୍ରମରେ ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ପାଲା, ପରିବେଷଣ କରିଥିଲେ ଉଗ୍ରସେନ ପାଢ଼ୀ ଏବଂ ସାଥୀ କଳାକାର ବୃନ୍ଦ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ ଏକକ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ର ଦିୱାନାରୁ ପରେ ପରେ କେତୋଟି ଗୀତ।

ଚାଷୀ ଭାଇ ଭଉଣୀଙ୍କ ମୁହଁରେ ଆଣେ ନୂଆ ଆଶା। ବୈଜ୍ଞାନିକ ପଦ୍ଧତି ଆଉ ପ୍ରଯୁକ୍ତି ବିଦ୍ୟା ସମୃଦ୍ଧ କୃଷିର ନୂଆ ପରିଭାଷା। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ କୃଷି ମହାକୁମ୍ଭ କୃଷି ଓଡ଼ିଶା 2026 ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ହେଉଛି ଆହୁରି ବିଶାଳ ଓ ବ୍ୟାପକ। ଏ ବର୍ଷର ଥିମ୍ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି। ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ହେବ କୃଷି ଓଡ଼ିଶା 2026। ଆସନ୍ତୁ ଏହି ବିଶାଳ କୃଷି ମହୋତ୍ସବରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ। ଜାନୁଆରୀ 22 ରୁ 24 ବିଜୁ ପଟ୍ଟନାୟକ ଖେଳପଡ଼ିଆ ବରମୁଣ୍ଡା ଭୁବନେଶ୍ୱର।